ଆକାଶବାଣୀ ରାଉରକେଲା ଆଜି ବୁଧବାର 1948 ଶତାବ୍ଦ ବୈଶାଖ ମାସ 30 ଦିନ 2026 ମସିହା ମେ 20 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଇନ୍ଦ୍ରାଣୀ ମିଶ୍ରଙ୍କ କଣ୍ଠରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ନୀଳମାଧବ ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଶ୍ରୋତାବନ୍ଧୁ ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ପ୍ରଗତି ମିଶ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6:35। ଆସନ୍ତୁ ଶୁଣିବା ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, କ୍ରମରେ ଶୁଣିବା 163ତମ ଭାଗ।
1: एपिसोड 163। 163।

ଯାତ୍ରା ଯୋଗ ଦେଇକରି ଦେବଦମ୍ପତିଙ୍କର ଆଶୀର୍ବାଦ ନେବାର୍କେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏ ବଛର ଯାତ୍ରାକେ ଅତ୍କା ଆକର୍ଷଣୀୟ ଆଉ ଶୃଙ୍ଖଳିତ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସମିତି ତରଫରୁ କୁହାଯାଇଛି। ତାଲଚେରନ ଥିବା ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଆଉ ହସ୍ପିଟାଲକେ ଖୁବ୍ ଜଲ୍ଦି କାର୍ଯ୍ୟକ୍ଷମ କରିବା ଲାଗି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ କମିଶନର ଆଉ ଶାସନ ସଚିବ ଅଶ୍ୱତୀ ଏସ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି କଲେଜର ଭିତ୍ତିଭୂମି, ଏକାଡେମିକ୍ ଚିକିତ୍ସା ଉପକରଣ, କର୍ମଚାରୀ ନିଯୁକ୍ତି, ହଷ୍ଟେଲ, ଖେଲ ପଡ଼ିଆ ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏ ମେଡିକାଲ କଲେଜ ତାଲଚେର ଆଉ ଆଖପାଖର ଇଲାକାର ସ୍ୱାସ୍ଥ୍ୟ ସେବାକେ ଆହୁରି ବରକସ କରିବା ବୋଲି ଆଶ କରାଯାଉଛି। ମଧ୍ୟପ୍ରାଚ୍ୟନ ଦେଖାଦେଇଥିବା ତେଲ ସଙ୍କଟର ମୁକାବିଲା ଲାଗି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ଡିଜେଲ ଓ ପେଟ୍ରୋଲର ସ୍ଥିତି ବାବେ ସମୀକ୍ଷା କରାଯାଇଥିଲା। ପମ୍ପ ମାଲିକମାନେ ତେଲ ସଙ୍କଟ ନାଇଥିବା ଓ ଭରପୁର ମାତ୍ରାରେ ମହଜୁଦ ଥିବାର ବାବେ ଗ୍ରାହକମାନଙ୍କୁ ବୁଝାବାରକେ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀ ଓ ଅବୈଧ କାରବାର ନଜରକେ ଆଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଚେତାବନୀ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଙ୍ଗେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ବାବଦେ ଆଲୋଚନା କରାଯାଇଛି। ନୂଆପଡ଼ା ଜିଲ୍ଲାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ନେଇକରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳମାନଙ୍କ ସାଙ୍ଗେ ବୈଠକ ହୋଇଯାଇଛି। ଫି ବୁଥ୍ ଲାଗି ବିଏଲ୍ଏ ନିଯୁକ୍ତ କରିକି 3 ଦିନ ଭିତରେ ତାଲିକା ଦେବାରକେ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଗରମ ଆଉ ଗୁଳୁଗୁଳି ପାଗ ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁଟେ ଜାଗାନ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାର ସୂଚନା ମିଳିଛି। ଗଲାଗାଲ ଝାରସୁଗୁଡ଼ାନ ସବୁନୁ ଜହତାତି 44.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏବେ 5 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବି ଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲର୍ମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826,15,00,000 ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା CBSE କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। PME ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ CM ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ତଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁ ରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସାଦୋହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରା ମ୍ୟାଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମ୍ୟାଟର ଅପେକ୍ଷାକୃତ ନରମ। ପାୟାମ୍ୟାଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପରଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପରଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକଲ୍ କୁହାଯାଏ। ଏହି ଭେଣ୍ଟ୍ରିକଲ୍ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଅବ୍ଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପରଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆର ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟରଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ତଳାଇ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ।

0: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ 2 ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ ସେହରାବତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣା ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ 1ରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25ରୁ 60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃଆରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜିର ବିଷୟ ରହିଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଏ ନେଇ ଆଲୋଚନା କରିଛନ୍ତି ସମ୍ବାଦ ସବ୍ ଏଡିଟର ଅଶୋକ କୁମାର ପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓ କି ଅନକହୀ ବିରାସତ କି ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें रविवार 31 मई सुबह 11 बजे मन की बात।
3: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।
4: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂସ ଡାଏଗ୍ନୋଷ୍ଟିକ ସେଣ୍ଟର, ସାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
5: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29, ସେକ୍ଟର 1, ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
6: ସାବିତ୍ରୀ, ମୁଁ ଅଫିସ ଯାଉଛି।
7: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
6: ବାପରେ, ଏତେ ଟଙ୍କା?
7: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
6: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
7: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

14ଟି ଅଭୟାରଣ୍ୟରେ ଶହ ଶହ ପ୍ରକାରର ପଶୁପକ୍ଷୀ ଓ ଉଦ୍ଭିଦ ରହିଛନ୍ତି। ଏହା ବ୍ୟତୀତ ଚିଲିକା ସମେତ ଅନ୍ୟ କେତେକ ବୃହତ୍ ଜଳାଶୟରେ ବିଭିନ୍ନ ସମୟରେ ଶହ ଶହ ପ୍ରଜାତିର ପକ୍ଷୀ ଯିବାଆସିବା କରିଥାନ୍ତି। ଏସବୁ ପଶୁପକ୍ଷୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ମିଳିତ ହୋଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହା ସହିତ ଆମ ରାଜ୍ୟରେ ଥିବା ବଡ଼ରମା, କଲରାପାଟ, କୁଲଡିହା, ଚନ୍ଦକା, ବାଲୁଖଣ୍ଡ, ସାତକୋଶିଆ ଏବଂ ଲଖାରୀ ଭଳି ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁ ସଂରକ୍ଷଣାଳୟରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷରାଜି ଗୁଡ଼ିକର ସଂରକ୍ଷଣ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକତା ରହିଛି। ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଅଲବର୍ଟ ସ୍ୱେଜରଙ୍କର ଭାଷାରେ, ବିଶ୍ୱର ସମସ୍ତ ଜୀବଙ୍କ ପାଇଁ ଅନୁକମ୍ପାଶୀଳ ହେବା ହିଁ ମାନବ ଜାତିର ଯଥାର୍ଥ ମାନବିକତା। ମଣିଷଠାରେ ମାନବିକତା ଅକ୍ଷୁର୍ଣ୍ଣ ରହିଲେ ହିଁ ଜୈବ ବିବିଧତା ଯେ ଅକ୍ଷତ ତଥା ଅପରିବର୍ତ୍ତନୀୟ ରହିପାରିବ, ଏହା ନିଃସନ୍ଦେହ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ଆଜିର ବିଷୟ ରହିଥିଲା ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଏନେଇ ଆଲୋଚନା କରିଥିଲେ ସମ୍ବାଦ ସବ୍ ଏଡିଟର ଅଶୋକ କୁମାର ପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:58। ଅଂଶୁଘାତ ସତର୍କତା ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇବା, ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ଏନେଇ ସତର୍କତା। ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଇଁ ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାର ପ୍ରତିକାର ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି ଲୁଣ ସର୍ବତ ବା ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡ ଧୋଇଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8 ହେବାକୁ ଯାଉଛି। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଲକ୍ଷ୍ମୀକାନ୍ତ ପାଲେତଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଲିପିକା ମହାନ୍ତିଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସଫିକ ଅହମ୍ମଦ ସିଦ୍ଦିକୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି ଗୋବର୍ଦ୍ଧନ ହାହା ଏବଂ ସାଥୀ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
1: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହି ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ। ହୋତି ହେ ମନ୍ କି ବାତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ କ୍ରମରେ ଶୁଣିଲେ କିଷାନ ଗୀତ ପରିବେଷଣ କରିଥିଲେ ଗୋବର୍ଦ୍ଧନ ହାହା ଏବଂ ସାଥୀ ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9:00 ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10:00। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପ୍ରଥମ ଗୀତଟି ଶୁଣିବା ଜବ୍ ୱି ମେଟ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସାନ୍। ଗୀତ ରଚନା କରିଛନ୍ତି ଇରଶାଦ କମିଲ, ସଙ୍ଗୀତ ସଂଯୋଜନା କରିଛନ୍ତି ପ୍ରୀତମ।

ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ହମ୍ ହୋ ଗଏ ଆପ୍କେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନଦୀମ ଶ୍ରବଣ।

0: ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
1: କ'ଣ ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ହମ୍ ଆପ୍କେ ହେଁ କୌନ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲାସୁବ୍ରମଣ୍ୟମ, ଉଦିତ ନାରାୟଣ ଏବଂ ଶୈଳେନ୍ଦ୍ର। ଗୀତ ରଚନା କରିଛନ୍ତି ରଣବିନ୍ଦର ରାୱଲ, ସଙ୍ଗୀତ ସଂଯୋଜନା କରିଛନ୍ତି ରାମ ଲକ୍ଷ୍ମଣ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।
4: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ଜୁଡ଼ଭା କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଏବଂ ନିତିନ ପାଇକର ଗୀତ ରଚନା ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ଶୁଣୁଥିଲେ ଜୁଡ଼ୱା କଥାଚିତ୍ରରୁ। ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ସିନେ ସଙ୍ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ହମ୍ ସାଥ ସାଥ ହେଁ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି, ଅନୁରାଧା ପଡ଼ୱାଲ, କୁମାର ସାନୁ ଏବଂ ଅଲକା ୟାଗ୍ନିକ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଆର୍ କିଶନ, ସଙ୍ଗୀତ ସଂଯୋଜନା କରିଛନ୍ତି ରାମ ଲକ୍ଷ୍ମଣ।

0: ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଜିତ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନଦୀମ ଶ୍ରବଣ।

0: ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଖାକି କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ରାଜ ସମ୍ପତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 11। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12। ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗ। କ୍ରମରେ ଶୁଣିବା 1288 ଭାଗ।

ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି, ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି, ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା

ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543 ସନ୍ଦିଗ୍ଧ ରହିଥିବା ବେଳେ 32 ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2 ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012 ମଧ୍ୟ 2 ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିଅନ୍ସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରୀ ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଯେଉଁ ଛାତ୍ରଛାତ୍ରୀମାନେ ଦୀର୍ଘଦିନ ଧରି ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତା'ର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏ ନେଇ ଶ୍ରୀ ମିଶ୍ର କହନ୍ତି,
2: जो एनुमेरेशन फॉर्म गुड़ी को वर्तमान डाउनलोड हो गलानी सब जिले रे सब कांस्टिट्यूएंसी पे डाउनलोड हो जाई छी आमे तापर याकू तार जो प्रिंटिंग काम सारिबो ताकू आमे मुद्रण करिवो एटा सरी सारला पोर 35 रु आरंभ करिक 28 6 पर्यंत पाखा पाई गोटे मास अमर जो बीएलओ माने बूथ स्तरीय अधिकारी माने छन से माने घर को घर जाई एई जो फॉर्म गुड़ी को वितरण करिवे सेही फेज टे हम पाई बहुत क्रूशियल अछि आमे चेष्टा करचु सेठी जेमिति कोनोसी प्रकार असुविधा न होय कि समस्त को पाउ से माने पहुंच परिवे से जो बीएलओ माने अछंती से माने अंततः 3 मीटर 4 टा पर्यंत तांकर बूथ रे सेमान रही बे जदि कोनो सी कारण बस्त केही तांको भेट पाले नै कि मे ये तांको मध्ये पाइले नै ताले सेठी आसी के मध्ये से तांकर फॉर्म नै परिबे एवं दे परि
0: आपण माने आंचलिक संवाद सुनु चंती आकाशवाणी कटक केंद्र रो ज्येष्ठ मास कृष्ण पक्ष चतुर्थी तिथि रे पुरी श्री मंदिर रे आज श्रीजूंक बनक लागि नीति अनुष्ठित हेबो द्वितीय भोगमंडप नीति शेष होगा परे प्राय संध्या 6 रु राति 10 पर्यंत एही नीति अनुष्ठित हेबो बनक लागि नीति एक गुप्त नीति होइथिबारु श्रीजीवंक सर्वसाधारण दर्शन बंद रहिबो बोली श्रीमंदिर प्रशासन पक्षरु सूचना दिया जाइछि भारत सरकार जनजाति व्यापार मंत्रालय एवं ओडिशा सरकार अनुसूचित जाति और जनजाति उन्नयन विभाग मिलित आनुकूल्य जनजाति गरिमा उत्सव 2026 जनभागीदारी सबुठ दूर सर्वप्रथम अभियान द्वितीय दिन में आज सुवर्णपुर जिलार तीनोटी अनुसूचित जनजाति ग्राम से स्वास्थ्य सचेतनता कार्यक्रम आयोजन कर ग्रामगुड़िकर सर्वांगीन उन्नति पर विभिन्न विभाग अधिकारी संपृक्त विभाग जनकल्याणकारी योजना संपर्क में लोकमान अवगत कराई वीरमहाराजपुर ब्लक कुंजापल्ली उलुंडा ब्लक ब्राह्मणीपल्ली और बिनिका ब्लक आखिदादर ग्राम से स्वास्थ्य और जनकल्याणकारी योजना संपर्क में लोकमान सचेतन कर पृथ्वी को सुस्थ रखिबारे मौमाछी गुरुत्वपूर्ण भूमिका एवं सेमाने सम्मुखीन होता अनेक आह्वान मुकाबला नहीं सचेतनता सृष्टि उद्देश्य आज विश्व मौमाछी दिवस पालन करेणु बहनकारी भावे मौमाछीर महत्व समाज में संतुलन रक्षाकारी भाव सचेतनता जाग्रत सृष्टि करने उद्देश्य मिलित जातिसंघर साधारण सभा पक्ष 2018 मसीह आज दिन को विश्व मौमाछी दिवस भाव पालन करा चलित वर्ष एही दिवस बार्ता रही मौमाछी सहित एकाठी लोकों पर पृथ्वीपाई एही सहभागिता आम समस्त को बचाई रख मनुष्य और परिवेशर मंगल पर हजार हजार वर्ष धरी मौमाछी चाषर पारंपरिक ज्ञान सहित आधुनिक प्रजुक्तिर मिश्रण द्वारा उभय मौमाछी और मनुष्य लाभवान हो पारे चलित वर्ष बार्ता स्थायी मौमाछी पालन खाद्य सुरक्षा एवं परिवेश परिसंस्थान रे एही पराग मानक अत्यावश्यक भूमिका उपरे परिवेशविद माने गुरुत्वारोप करिथांती बौद्ध जिले में खरीफ विपणन वर्ष 2025-26 रबी धान संग्रह प्रस्तुति संपर्कित जिलास्तरीय बैठक जिलापा सद्भावना सभागृहठे आज अनुषित हो बैठक में कंटामल विधायक तथा जिला योजना कमिटी अध्यक्ष कन्हैचरण डांग जोगद चाषी मान सुविधा और धान संग्रह को सुव्यवस्थित करने गुरुत्वारोप कर चलित रबी ऋतु पर जिले में प्रथम पर्यायर 188,950 क्विंटाल धान संग्रह लक्ष्य रखा एथपाई 8,290 जन चाषी पंजीकृत कर 24 पैक्स एंशग्रहण करेंगे 13 मिल धान संग्रह कार्य सामिल होता जमापड़ ढेंकानाल जिला परिषद सम्मेलनी कक्षठारे ढेंकानाल सदर निर्वाचन मंडली उन्नयन कमिटी बैठक अनुष्ठित हो खाद्य जोगाण खाउटी कल्याण और विज्ञान प्रजुक्ति विद्या मंत्री कृष्णचंद्र पात्र अध्यक्षता करी निर्वाचन मंडली सामग्रिक विकास दिगरे से प्रतिश्रुतिबद्ध बोली कहिछन्ते एही अवसर में पानी जल समस्या समाधान दिगरे केउं प्रकार पदक्षेप नियाजाउछि से नहीं मंत्री विभागीय अधिकारी आलोचना करिछन्ते जंगल परिवेश और जलवायु परिवर्तन विभाग पंचायतराज शिक्षा महिला और शिशु विकास ग्राम्य उन्नयन गृह निर्माण स्वास्थ्य कृषि और कृषक कल्याण विभाग उन्नयनमूलक कार्यर अग्रगति नहीं समीक्षा कर कार्यक्रम में जिलापाल आशीष ईश्वर पाटिल और अन्यान्य विभागीय अधिकारी उपस्थित थे गंजाम जिला को स्वच्छ और सुंदर कर गढ़ी तोलने जिला प्रशासन तरफ आम गंजाम स्वच्छ गंजाम अभियान आरंभ हो अभियान लक्ष्य हो गंजाम जिला को प्लास्टिक मुक्त करवा रायगढ़ जिला प्रशासन एवं ओडिशा सरकार क्रीड़ा और युवसेवा विभाग मिलित आनुकूल्य आयोजित सीएम ट्रॉफी 2026 ओडिशा क्रीड़ा महाकुंभ प्रतिभा अनेक लक्ष्य एक पड़िया पोडियम आंत जिलास्तरीय प्रतियोगिता पीएमसी जीसीडी उच्च विद्यालय संपन्न हो फुटबॉल बालिका विभाग में मां माझीगुरी एफसी बालक विभाग में एमएमजी एफसी चैंपियन होता बेले कबाड़ी बालक विभाग में बीजापुर और बालिका विभाग में पहाड़ियान दल चैंपियन हो खोखो बालक विभाग में गोपबंधु टीम बालिका विभाग में मां माझीगुरी टीम और भलीबल प्रतियोगितार उभय बालक और बालिका विभाग में हालुआ एचएस विजेता होती ପାଣିପାଗ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଦୀପ କୁମାର ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଲଳିତ ମୋହନ ପଟ୍ଟନାୟକଙ୍କ ରଚନା।

ରୀନା ମହାପାତ୍ରଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ବୀରକିଶୋର ନାୟକ ରଚନାରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଶୋକ ପଟ୍ଟନାୟକ ରଚନାରୁ ରୀନା ମହାପାତ୍ରଙ୍କ କଣ୍ଠରେ।

ରୀନା ମହାପାତ୍ରଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ଅଶୋକ ପଟ୍ଟନାୟକଙ୍କ ରଚନା। ଶ୍ରୋତାବନ୍ଧୁ, ଏଥି ସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 400ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦ୍ୱାରକାବାସୀଙ୍କୁ ଆନନ୍ଦିତ କରିଛନ୍ତି ଏବଂ ସତ୍ରାଜିତକୁ ଡାକି ମଣି ପ୍ରତ୍ୟର୍ପଣ କରିଛନ୍ତି। ସେ ତାଙ୍କୁ ନିଜର କନ୍ୟା ସତ୍ୟଭାମାକୁ ପ୍ରଦାନ କରି ଲଜ୍ଜାରୁ ରକ୍ଷା ପାଇଛି। ଏବେ ହସ୍ତିନାରୁ ଦୂତ ଆସିଛି, ଯତୁଗୃହରେ କୁନ୍ତି ସହିତ ପାଣ୍ଡବେ ମରିଛନ୍ତି ବୋଲି ଜଣାଇଛି। ରାମକୃଷ୍ଣ ଯାଇଛନ୍ତି ହସ୍ତିନା। ଇତ୍ୟବସରେ ସତ୍ୱଧନ୍ୱା ସକ୍ରାଜିତକୁ ମାରି ମଣି ଅପହରଣ କରିଛନ୍ତି। କୃଷ୍ଣ ମଣିଟିକୁ ପୁନରୁଦ୍ଧାର କରିବାକୁ ଆସିଛନ୍ତି।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 400ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିବେ ଶିକ୍ଷୟତ୍ରୀ ମୀନାକ୍ଷୀ ପାଢ଼ୀ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନରେ ଅଛନ୍ତି ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲ ନଗର, ରାଉରକେଲା।
2: ମୋବାଇଲ ଚାର୍ଜ କରିବାର ଥିଲା,
3: ନିଜର ଅକଲ ଚାର୍ଜ କର।
2: ଏମିତି ପବ୍ଲିକ ପୋର୍ଟରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
3: ଦେଖିଲୁ
2: ବାପା, ମୁଁ ପେ କରୁଛି, ନୋ ସିଗନାଲ। ଏବେ କଣ କରିବ, ଫ୍ରି ୱାଇଫାଇ ଅଛି ନା।
3: ବୋକା ସୁଧୁରି ଯା।
2: ପେମେଣ୍ଟ ପାଇଁ ନୋ ଓପନ ୱାଇଫାଇ, ମାନେ ଫ୍ରଡ୍ କୁ କର ବାଏ ବାଏ। RBI କହେ
4: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
5: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲି ସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29, Sector 1, ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
2: ପାପା ଦେଖ,
3: ହରି ବର୍ଥଡେ ଭାଇ।
2: ଦେଖ ବାଃ, ମୋର ଫେଭରେଟ କଲର।
6: ସବୁବେଳେ ସପିଂ।
7: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
8: ସେଭିଂ କରିବାର ବି ବୟସ ଏଇଟା।
9: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
10: ଆଇ ନୋ ନା।
9: RBI କହେ
4: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋର ନମସ୍କାର। ଆଜିର କାର୍ଯ୍ୟକ୍ରମର ବିଷୟ ବେଟି ବଚାଅ ବେଟି ପଢ଼ାଅ। ତେବେ ବେଟି ବଚାଅ ବେଟି ପଢ଼ାଅ ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ବିପ୍ଳବର ଅନ୍ତଃସ୍ୱର। ଯେଉଁଠି ବିପ୍ଳବ ଏବଂ ବିଦ୍ରୋହର ସ୍ୱର ତୀକ୍ଷ୍ଣ ହୁଏ ସେଠି ଉନ୍ନତି ଅବଶ୍ୟଭାବୀ। ଯୁଗେ ଯୁଗେ ବେଦ ପୁରାଣର ମହନୀୟ ଓ ମାଟି ଭାରତବର୍ଷ ମାତୃଶକ୍ତିକୁ ନିରାଜନ କରିଆସିଛି। ଏଠି ଯେଉଁ ଜାତି ମାଟିକୁ ପିତୁଳା କରି ବନ୍ଦନା କରେ, ପୁଣି ସେହି ଜାତି ଦେହଧାରୀ ନାରୀ ଜାତିକୁ ଅସମ୍ମାନ ଆଉ ତିରସ୍କାର କରିବାକୁ ମଧ୍ୟ ପଛାଏ ନାହିଁ, ଯାହା ବିଡ଼ମ୍ବନା ବୋଲି କୁହାଯାଇପାରେ। ସୂକ୍ଷ୍ମରୁ ବୃହତ୍ତର ଏବଂ ବିରାଟକାୟ ଭବିଷ୍ୟତର ସନ୍ଧାନ ମିଳେ। ଯେମିତି ସୂକ୍ଷ୍ମ ବୀଜରୁ ବୃକ୍ଷର ଉତ୍ପତ୍ତି ହୋଇଥାଏ, ଠିକ୍ ସେମିତି ମାତୃଗର୍ଭରେ ବଢ଼ୁଥିବା ଅଜଣା ଭ୍ରୂଣଟିଏ ମଧ୍ୟ ଭବିଷ୍ୟତର ସୁନାଗରିକଟିଏ ନ ହୋଇ ରହିପାରିବ ବୋଲି କିଏ କହିପାରିବ। ଆଧୁନିକ ବିଜ୍ଞାନ ଯୁଗରେ ତାର ଉପଯୋଗ ଆମ ପାଇଁ ବରଦାନ ସଦୃଶ, ମାତ୍ର କେତେକ କ୍ଷେତ୍ରରେ ଅଭିଶାପ ପରି ଗ୍ରାସ କରି ଚାଲିଛି। ଯେପରି ସୋନୋଗ୍ରାଫି ଏବଂ ଅଲ୍ଟ୍ରାସାଉଣ୍ଡ ଦ୍ୱାରା ମାତୃଗର୍ଭରେ ବଢ଼ୁଥିବା ଲିଙ୍ଗକୁ ଚିହ୍ନଟ କରିପାରୁଛନ୍ତି। ଯଦି କନ୍ୟା ଭ୍ରୂଣଟିଏ ଥାଏ ତେବେ ତାକୁ ନଷ୍ଟ କରି ଦିଆଯାଉଛି। ବିଭିନ୍ନ ସ୍ଥାନରେ ଏହି ଘଟଣା ଘଟୁଛି। ଏହା ଅନୈତିକ ଅସାମାଜିକ କାର୍ଯ୍ୟ ଅଟେ। ମାନବିକତା ଦୃଷ୍ଟିରୁ ବିଚାର କଲେ ଦେଖାଯିବ ବା ଜଣାଯିବ ଏହା ଏକ କୁସଂସ୍କାର ଓ ବିଧର୍ମ କାର୍ଯ୍ୟ ବୋଲି। ଦିନକୁ ଦିନ କନ୍ୟା ଭ୍ରୂଣର ହତ୍ୟା ବଢ଼ୁଥିବାରୁ ଭାରତ ସରକାର ଏକ ଆଇନ ଓ ଯୋଜନା ପ୍ରସ୍ତୁତି କରିଛନ୍ତି। ଏକଥା ଆମେ ସମସ୍ତେ ଜାଣୁ। ବେଟି ବଚାଅ ବେଟି ପଢ଼ାଅ ଏହି ଅଭିଯାନର ଆରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 22 ଜାନୁଆରୀ 2015 ପାନିପତ ହରିୟାଣାଠାରେ ହୋଇଥିଲା। ସୁଦୂର ପ୍ରସାରୀ ଐତିହାସିକ ଯୋଜନା ବେଟି ବଚାଅ ବେଟି ପଢ଼ାଅ ଯୋଜନାଟି ଭ୍ରୂଣ ହତ୍ୟାକୁ ଅଧିକାଂଶରେ ରୋକିବାରେ ସାହାଯ୍ୟ କରିଛି ଏବଂ ମହିଳା ସଶକ୍ତିକରଣର ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ ମିଳିତ କରିପାରିଛି। ଏହି ଯୋଜନାଟି କେନ୍ଦ୍ର ଭାରତ ସରକାରଙ୍କ ଅଧୀନସ୍ଥ 3 ମନ୍ତ୍ରାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ସେହି ବିଭାଗ ଗୁଡ଼ିକ ହେଲା ଯଥା ମହିଳା ଓ ଶିଶୁ ବିଭାଗ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥା ମାନବ ସଂଶୋଧନ ମନ୍ତ୍ରାଳୟ। ଏହି ଯୋଜନାଟିର ମୁଖ୍ୟ କଥା ହେଲା ପ୍ରଥମ ଚରଣରେ PCPNDT ଆକ୍ଟ, ଯାହା 1994 ଭାରତରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ଅଧିନିୟମଟି ପ୍ରଣୟନ କରାଯାଇଥିଲା, ଯଥା ଯାହା ପ୍ରସବ ପୂର୍ବରୁ ଅଲ୍ଟ୍ରାସାଉଣ୍ଡର ଦୁରୁପଯୋଗକୁ ରୋକିବା ପାଇଁ ଏହି ନିୟମଟିକୁ ଅନ୍ତର୍ଭୁକ୍ତ କରାଗଲା। ଏହି ନିୟମକୁ ଉଲ୍ଲଙ୍ଘନ କଲେ ଜେଲ୍ ଏବଂ ଜରିମାନାର ସଜା ରଖାଗଲା। ଭାରତର କିଛି ସମୁଦାୟ ପୁଅ ଓ ଝିଅ ମଧ୍ୟରେ ପୁତ୍ର ସନ୍ତାନକୁ ଅଧିକ ମାନ୍ୟତା ଦେଉଥିବାରୁ ଗର୍ଭପାତର ଘଟଣା ବଢ଼ି ଚାଲିଲା, ଯାହାଫଳରେ ଦେଶରେ କ୍ରମାଗତ ଭାବରେ କନ୍ୟା ସନ୍ତାନର ସଂଖ୍ୟା କମିଗଲା। ସଂକ୍ଷେପରେ କହିବାକୁ ଗଲେ PCPNDT ଆକ୍ଟଟି ଲିଙ୍ଗ ଚୟନ ଏବଂ ଭ୍ରୂଣ ହତ୍ୟା ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଆଇନ, ଯାହାକି ଲିଙ୍ଗାନୁପାତକୁ ସନ୍ତୁଳିତ କରି ରଖିବାରେ କିଛି ମାତ୍ରାରେ ସାହାଯ୍ୟ କରିଥିଲା। ଦେଶବ୍ୟାପୀ ଜାଗୃତି କରିବା ଏବଂ ପ୍ରଚାର ପ୍ରସାର କରିବା ତଥା 100 ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଏହାର କାର୍ଯ୍ୟ କରିବା, ସରଳ ଭାବରେ କହିବାକୁ ଗଲେ ଲୋକଙ୍କୁ ପ୍ରଶିକ୍ଷଣ ଦେଇ ବିଭିନ୍ନ ସ୍କୁଲ କଲେଜ ସାହି ଗଳି ବିଭିନ୍ନ ସ୍ଥାନରେ ସାମୂହିକ ଭାବରେ ଲୋକଙ୍କୁ ଠିକ୍ ସ୍ଥାନରେ ଏକତ୍ରିତ କରି ବିଭିନ୍ନ କଥା ସଙ୍ଗୀତ ନାଟକ ଓ ଯଥା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କର ଚିନ୍ତାକୁ ବଦଳାଇବା ପାଇଁ ଚେଷ୍ଟା କରିବା। ଏହି ଯୋଜନାଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା ପକ୍ଷପାତି ଲିଙ୍ଗ ଚୟନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା, କନ୍ୟାର ସୁରକ୍ଷା ଦେବା ଏବଂ କନ୍ୟାର ଶିକ୍ଷାକୁ ସୁନିଶ୍ଚିତ କରିବା, ତାର ଶିକ୍ଷାକୁ ଅଗ୍ରାଧିକାର ଦେବା, ଏକ ସାମାଜିକ ଆନ୍ଦୋଳନ ଭାବରେ ଜାଗୃତି ଆଣିବା ଓ ଏହି ପ୍ରକ୍ରିୟା ସାର୍ବଜନୀନ କରିବା, ସମାଜର ସାମାଜିକ ପରିବର୍ତ୍ତନରେ ମହତ୍ତ୍ୱପୂର୍ଣ୍ଣ ସ୍ରୋତରେ ଏହାକୁ ସ୍ଥାନ ଦେବା। ଏଥିପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନ, ମହିଳା ଓ ଯୁବକ ଗୋଷ୍ଠୀ, କ୍ଲବ ଏବଂ ସଚେତନ ନାଗରିକ ସହ ସହଭାଗୀ ହୋଇ ପଞ୍ଚାୟତ ରାଜ୍ୟ ସଂଜ୍ଞାଗୁଡ଼ିକ ସହ ଜଡ଼ିତ ତଥା କାର୍ଯ୍ୟ କରିବାକୁ ପ୍ରେରିତ କରି ସମାଜର ପରିବର୍ତ୍ତନରେ ସହାୟକ ହେବା। ପୁରୁଷ ପରି ନାରୀ ମଧ୍ୟ ସମାଜରେ ବଞ୍ଚିବାର ଅଧିକାର ରହିଛି। ଝିଅକୁ ପଢ଼ିବାକୁ ଦିଅ, ଝିଅକୁ ବଢ଼ିବାକୁ ଦିଅ, ସେହି ଝିଅ ସମାଜରେ ନିଜ ଯୋଗଦାନ ଦେଇପାରିବ। ଏହା ଏକ ଆହ୍ୱାନ ସମାଜର ପ୍ରତ୍ୟେକ ବର୍ଗ ପାଇଁ। ଏହା କେବଳ ପୁରୁଷ କିମ୍ବା ନାରୀର କଥା ନୁହେଁ, ଏହା ପରିବାର ଆଉ ସମାଜର ପରିବର୍ତ୍ତନର କଥା, ନଚେତ ନିକଟ ଭବିଷ୍ୟତରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଥମତଃ ଏହି ଯୋଜନା ଦ୍ୱାରା ଝିଅ ଶିକ୍ଷିତ କରିବା ଏବଂ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା। ଦ୍ୱିତୀୟ, କନ୍ୟାକୁ ସମାଜର ସବୁ ପ୍ରକାର ଶୋଷଣ ମୁକ୍ତ ରଖିବା ଏବଂ ବେଟି ବଚାଅ ବେଟି ପଢ଼ାଅ ଯୋଜନାଟି ଭ୍ରୂଣ ହତ୍ୟାର ମାନସିକତାକୁ ସମାପ୍ତ କରିବା। ବେଟି ବଚାଅର ମାନେ ହେଉଛି ଝିଅକୁ ରକ୍ଷା କରିବା। ଏହି ସବୁ ଉଦ୍ଦେଶ୍ୟ କେବଳ ମହିଳାଙ୍କୁ ଜାଗ୍ରତ କରିବା ଏବଂ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା।
ବେଳେବେଳେ ଭାରି ଦୁଃଖ ଲାଗେ। ଆମେ ଏକବିଂଶ ଶତାବ୍ଦୀରେ ପ୍ରଗତିର ଶୀର୍ଷକୁ ଛୁଇଁବାକୁ ବସିଛେ, ତଥାପି ଏଥିରେ ବେଟି ବଚାଓ ଓ ବେଟି ପଢ଼ାଓର ନାରା ଦେଉଛନ୍ତି କ'ଣ ପାଇଁ? ଏ ଗୋଟିଏ ବିରାଟ ପ୍ରଶ୍ନ। ଆଜିର ଏ ସମାଜ ଆଧୁନିକ ଆଡ଼େ ମୁହାଉଛି, ତଥାପି ସଂସାରରେ ନାରୀ ଓ ପୁରୁଷର ଭେଦଭାବ କ୍ଷେତ୍ରରେ ଆଜି ବି ଅଜ୍ଞାନ ହୋଇ ଏହି ଯୋଜନା ଉତ୍ପତ୍ତି ହୋଇନଥାନ୍ତା। ଯେଉଁ ଦେଶରେ ନାରୀ ଲକ୍ଷ୍ମୀ ସରସ୍ୱତୀ ଦୁର୍ଗା ରୂପେ ପୂଜିତା, ସେହି ଦେଶର ଚିନ୍ତାଧାରା ଏତେ ବଦଳିଗଲା କିପରି? ଯେଉଁ ସମାଜ ନାରୀକୁ ସମ୍ମାନ ଦେଇପାରେ ନା, ସେ ସମାଜ କେବେ ସୁଦୃଢ଼ ନୁହେଁ। କାରଣ କଥାରେ ଅଛି, ଗୋଟିଏ ପୁରୁଷ ଶିକ୍ଷା ଗ୍ରହଣ କଲେ ଗୋଟିଏ ବ୍ୟକ୍ତି ଶିକ୍ଷିତ ହୋଇଥାଏ, ମାତ୍ର ଗୋଟିଏ ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ। ତେଣୁ ନାରୀ ମେରୁଦଣ୍ଡ ଦେଶର ସମୃଦ୍ଧିରେ। ଦେଶର ଭବିଷ୍ୟତକୁ କୁସଂସ୍କାର, ଅଶିକ୍ଷା ଓ ଅଜ୍ଞତା ଫଳରେ ନାରୀ ଜାତିକୁ ଦୁର୍ବଳ କରାଯାଏ, ତେବେ ସମାଜ ଏବଂ ଦେଶର ଉନ୍ନତିର ଗତିପଥ ସମ୍ପୂର୍ଣ୍ଣ ଅକ୍ଷମ ରହିବ। ସମାଜର ପ୍ରଗତି ଏବଂ ସମୃଦ୍ଧି ଲାଗି ନାରୀ ଶିକ୍ଷା ଆବଶ୍ୟକ ରହିଛି। ନାରୀ ହିଁ ଜନନୀ, ନାରୀ ହିଁ ନାଗରିକର ଜନ୍ମଯାତ୍ରୀ। ନାରୀଠାରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଟି ମାତୃକୂଳରେ ପାଳିତ ହୁଏ। ଏହି ସମୟରେ ଜନନୀର ଶିକ୍ଷା ଓ ପ୍ରଭାବ ଶିଶୁ ମନରେ ଗଭୀର ପ୍ରଭାବ ପକାଇଥାଏ। ଏଣୁ ବୁଝିବାକୁ ପଡ଼ିବ ଯେ କନ୍ୟା ହେଉ ବା ନାରୀ ଯଦି ଅଶିକ୍ଷିତ ରହେ, ତେବେ ସେମାନେ ନିଜ ସନ୍ତାନକୁ ଉପଯୁକ୍ତ ଶିକ୍ଷା ଦେଇପାରିବେ ନାହିଁ, ଯାହାଫଳରେ ଆଗାମୀ ଭବିଷ୍ୟତରେ ଦେଶର ଉତ୍ତମ ନାଗରିକ ସୃଷ୍ଟି କରିବା ଅସମ୍ଭବ ହୋଇପଡ଼ିବ। ପରିବାରରେ ଅନେକ ଦୃଷ୍ଟାନ୍ତ ରହିଛି। ଅଶିକ୍ଷିତ ନାରୀ ରହିଲେ ସେମାନେ ପୁରୁଷମାନଙ୍କୁ ପ୍ରଣୟିନୀ ରୂପେ ଭୁଲ ପରାମର୍ଶ ଦେଇ ଅନ୍ୟାୟ କର୍ମରେ ନିୟୋଜିତ କରିବେ, ଏକାନ୍ତବର୍ତ୍ତୀ ପରିବାରକୁ ଖଣ୍ଡ ଖଣ୍ଡ ହୋଇଯିବାର କାରଣ ସାଜୁଛନ୍ତି। ପରିବାରକୁ ସମୃଦ୍ଧ କରିବାରେ ନାରୀ ଶିକ୍ଷିତ ଏବଂ ଜ୍ଞାନୀ ରହିବା ଆବଶ୍ୟକତାଠାରୁ ଅସ୍ୱୀକାର କରିହେବ ନାହିଁ। ନାରୀ ହେଉଛି ଗୃହସ୍ଥଳୀର କେନ୍ଦ୍ରବିନ୍ଦୁ, ନାରୀର ସହଯୋଗ ସର୍ବଦା ଉଚିତ। ଏଣୁ ନାରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷାର ବ୍ୟବସ୍ଥା କରାଯିବା ଆବଶ୍ୟକ ରହିଛି। ଅନେକ କ୍ଷେତ୍ରରେ ଦେଖାଯାଇଛି, ଓଡ଼ିଶା ହେଉ ଅବା ଭାରତର ଯେକୌଣସି ରାଜ୍ୟ ହେଉ ନା କାହିଁକି, ନାରୀ ସବୁଥିରେ ଅଗ୍ରଣୀ। ସାହିତ୍ୟ, କଳା, ବିଜ୍ଞାନ, ସଙ୍ଗୀତ, ନୃତ୍ୟ ସବୁ କ୍ଷେତ୍ରରେ ତାର ଉପଯୁକ୍ତ ଅବଦାନ ରହିଛି। ତା ଛଡ଼ା ଡାକ୍ତର, ଇଞ୍ଜିନିୟର, ପାଇଲଟ ସବୁ କ୍ଷେତ୍ରରେ ନିଜର ଦକ୍ଷତା ସ୍ଥାପିତ କରି ଦେଶରେ ପ୍ରଗତିରେ ନିଜର ଯୋଗଦାନ ଦେଇପାରିଛି। ନାରୀକୁ ଏତେ ବାଟ ଆଣିବା ପାଇଁ ଅନେକ ମହାପୁରୁଷଙ୍କ ହାତ ରହିଛି। ଯଦି ଆମେ ଓଡ଼ିଶାକୁ ଦେଖିବା, ତେବେ ନାରୀ ଶିକ୍ଷାର ପ୍ରଚଳନ ବ୍ୟାସକବି ଫକୀରମୋହନ ସେନାପତି ବାଲେଶ୍ୱରଠାରେ ଉଦ୍ୟମ ଆରମ୍ଭ କରିଥିଲେ, କିନ୍ତୁ ତତ୍କାଳୀନ ରକ୍ଷଣଶୀଳ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ଫଳରେ ତାଙ୍କର ଉଦ୍ୟମ ବ୍ୟର୍ଥ ହୋଇଥିଲା। ଏହାପରେ ପରେ ରାଜା ବୈକୁଣ୍ଠନାଥ ଦେବଙ୍କ ପୌତ୍ର ଏବଂ ଏହାପରେ ଖ୍ରୀଷ୍ଟିଆନ ମିଶନାରୀମାନେ ଉତ୍କଳରେ ନାରୀ ଶିକ୍ଷା ପ୍ରତିଷ୍ଠା ପାଇଁ ପ୍ରଚାର ପ୍ରସାର ଉଦ୍ୟମ ରଖିଥିଲେ, ଏବଂ ପରେ ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମଧ୍ୟ ଉଦ୍ୟମ ଅବିସ୍ମରଣୀୟ। ମହାନ ପୁଣି ବିଦ୍ୱାନ ବିଦ୍ୱେଷୀ ଲେଖକଙ୍କ ପ୍ରଚେଷ୍ଟାରେ ଧୀରେ ଧୀରେ ନାରୀ ଶିକ୍ଷା ପ୍ରଚାର ଘଟିଲା। କିନ୍ତୁ ଏହା ସତ୍ତ୍ୱେ ଇତିହାସକୁ ଯଦି ମନ୍ଥନ କରାଯାଏ, ସେଥିରେ ଜଣାଯାଏ ଭାରତ ଜ୍ଞାନ ବିଜ୍ଞାନର ଆଦିପୀଠ। ଭାରତ ଯୁଗେ ଯୁଗେ ଜ୍ଞାନ ଲୋକରେ ବିଶ୍ୱକୁ ଉଦ୍ଭାସିତ କରିଛି। ପ୍ରାଚୀନ ଯୁଗରେ ନାରୀ ଶିକ୍ଷା ଆଦର୍ଶ ଚରିତ୍ର ଗଠନ, ଜ୍ଞାନାର୍ଜନ, ନୈତିକତା ଓ ଆଧ୍ୟାତ୍ମିକରେ ପର୍ଯ୍ୟବେସିତ ଥିଲେ। ବୈଦିକ ଯୁଗରେ ନାରୀମାନେ ଶିକ୍ଷା ଲାଭରୁ ବଞ୍ଚିତ ନଥିଲେ, ସେମାନେ ବ୍ରହ୍ମଚାରିଣୀ ରୂପେ ଗୁରୁଗୃହରେ ରହି ବିଦ୍ୟା ଶିକ୍ଷା ଲାଭ କରୁଥିଲେ। ଏକଥା ରାମାୟଣ ଓ ମହାଭାରତର ଆଦି ଗ୍ରନ୍ଥରୁ ଜଣାଯାଇଥାଏ। ବେଦ ପୁରାଣ ଯୁଗରେ ନାରୀମାନେ ଜ୍ଞାନିନୀ ଏବଂ ତତ୍ତ୍ୱଦର୍ଶିନୀ ରୂପେ ଅତି ଲାଭ କରିଥିଲେ। ବେଦ ମନ୍ତ୍ର ରଚନାରେ ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରା, ଯଶସ୍ୱିନୀ ହୋଇଥିଲେ। ଧୀରେ ଧୀରେ ଇତିହାସର ବିବର୍ତ୍ତକ କାଳଚକ୍ରରେ ମଧ୍ୟଯୁଗରେ ନାରୀ ଶିକ୍ଷା ଅବହେଳିତ ହେଲେ। ମୁସଲମାନ ଓ ମୋଗଲ ପ୍ରଭୃତି ବୈଦେଶିକ ଶାସନ ଭାରତର ପ୍ରାଚୀନ ଶିକ୍ଷା ପଦ୍ଧତି ଉପରେ କୁଠାରଘାତ କଲା। ଚାରିକାନ୍ତ ଭିତରେ ନାରୀ ଆବଦ୍ଧ ହୋଇ ରହିଗଲା। କୁସଂସ୍କାର ଓ ରକ୍ଷଣଶୀଳ ମନୋବୃତ୍ତି ହେତୁ ବାଳିକାମାନେ ଶିକ୍ଷାଠାରୁ ବଞ୍ଚିତ ହୋଇ ରହିଗଲେ। ଯଶସ୍ୱୀ ଶ୍ରେଷ୍ଠ ଫକୀରମୋହନ ସେନାପତିଙ୍କ ପ୍ରଥମ ଗଳ୍ପ ରେବତୀ ତତ୍କାଳୀନ ସମାଜର ଚରିତ୍ର ଚିତ୍ରଣ ବାସ୍ତବିକତା ପ୍ରଦାନ କରିଥାଏ। ନିଶକଞ୍ଚରେ କୁହାଯାଇପାରେ 19ବିଂଶ ଶତାବ୍ଦୀ ନାରୀ ତ ନାରୀ ଶକ୍ତିର ଉନ୍ମେଷ ଘଟିଥିଲା। ଭାରତର ନାରୀ ଦକ୍ଷର ପ୍ରସାର ପାଇଁ ପଥ ଉନ୍ମୋଚନ ହେଲା। ରାଜା ରାମମୋହନ ରାୟ ଏବଂ ଦୟାନନ୍ଦ ସରସ୍ୱତୀ ଏବଂ ଅନେକ ମହାମନିଷୀମାନଙ୍କର ଅବଦାନ ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀ ମଧ୍ୟ ନାରୀ ଶିକ୍ଷା ପ୍ରତି ଦୃଢ଼ ସମର୍ଥନ କରିଥିଲେ।
ଦେଶର ମଙ୍ଗଳ ଓ ଉନ୍ନତି ନିମନ୍ତ ନାରୀ ଶିକ୍ଷାର ଆବଶ୍ୟକତାଠାରୁ ଏଡ଼ାଇ ହେବ ନାହିଁ। ନାରୀମାନେ ଶିକ୍ଷା ଲାଭ କଲେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ, ସ୍ୱାଧୀନ ଚିନ୍ତା ଓ ସଚେତନାର ଉଦ୍ରେକ ହେବ। ସର୍ବୋପରି ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଲିଙ୍ଗଭେଦ କ୍ଷେତ୍ରରେ ନାରୀ ପୁରୁଷଠାରୁ ସମ୍ପୂର୍ଣ୍ଣ ପୃଥକ। ନାରୀ ପ୍ରତ୍ୟେକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରେ, ମଧ୍ୟ ତାର ନାରୀ ସୁଲଭ ଗୁଣ ଓ ମହନୀୟ ମାତୃତ୍ୱର ବିକାଶ ପାଇଁ ଶିକ୍ଷାର ବ୍ୟବସ୍ଥା କରିବାକୁ ହେବ। ନାରୀ ଏକାଧାରରେ ବିଶ୍ୱକଲ୍ୟାଣୀ ଓ ଧ୍ୱଂସକାରିଣୀ। ଯଥାର୍ଥରେ କହିବାକୁ ଗଲେ ଶକ୍ତି ବିନା ଶକ୍ତ ନାହିଁ। ନାରୀ ମାତୃଜାତିର ଉନ୍ନତିରେ ଜାତି ଓ ଦେଶର ଉନ୍ନତି। ପୁରୁଷ ଦ୍ୱାରା ଯେଉଁ କାର୍ଯ୍ୟ ସମ୍ଭବ ହୁଏ ନାହିଁ, ନାରୀ ଦ୍ୱାରା ସେହି କାର୍ଯ୍ୟ ସହଜରେ ସାଧିତ ହୋଇଥାଏ। ଉପଯୁକ୍ତ ଶିକ୍ଷା ଲାଭ ପାଇଲେ ସମାଜ ହୁଏ ଉନ୍ନତ, ନାରୀର ଉନ୍ନତିରେ ଦେଶର ଉନ୍ନତି। ଏଣୁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନାଟି ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଜିର ଏ ସମାଜରେ କୁସଂସ୍କାର କୁହ କିମ୍ବା ଅଶିକ୍ଷା କୁହ କିମ୍ବା ଅଜ୍ଞାନବଶତଃ କୁହ, ଭ୍ରୂଣକୁ ନଷ୍ଟ କରିଦିଆଯାଉଛି ମାତୃଗର୍ଭରେ। କାରଣ ଆଜି ବି ସମାଜରେ କନ୍ୟା ଅପେକ୍ଷା ପୁତ୍ର ସନ୍ତାନ ଅନେକାଂଶରେ ଅଧିକ ଗୁରୁତ୍ୱ ଦେବାରେ ମାନସିକତାର ପରିଲକ୍ଷିତ ହୋଇଥାଏ। ଏହିରୁ ଗୁଣ ମାନସିକତା ହିଁ ବାଧ୍ୟ କରିଛି କନ୍ୟା ଭ୍ରୂଣ ହତ୍ୟା ପାଇଁ। ଏବେ ଯଦି ଅବସ୍ଥା ଏହିପରି ଲାଗି ରହେ, ପ୍ରକୃତି ତାର ଭାରସାମ୍ୟ ସନ୍ତୁଳିତ ହୋଇ ରହିପାରିବ ନାହିଁ। କନ୍ୟାଟିର କେବଳ ଶିକ୍ଷା ନୁହେଁ, କନ୍ୟାର ଯତ୍ନ ଏବଂ ସ୍ୱାସ୍ଥ୍ୟ ସହ ତାକୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ନେଇ କାର୍ଯ୍ୟ କରାଯାଇଥିବା ଯୋଜନାଟିକୁ ବାସ୍ତବରେ ପ୍ରଶଂସନୀୟ। ସେଥିପାଇଁ କୁହାଯାଏ କନ୍ୟା ରତ୍ନକର ଯତ୍ନ। ଏହି ଆଲୋଚନାଟି ପୁରୁଷ କିମ୍ବା ନାରୀର କଥା ନୁହେଁ, ଏହା ସାମଗ୍ରିକ ଆମ ସମାଜର କଥା, ଆମ ସମସ୍ତଙ୍କର କଥା। ନାରୀ ତେଣିକି ବିଦ୍ୟାଳୟ ହେଉ କିମ୍ବା ଡାକ୍ତରଖାନା ହେଉ ଅବା କୌଣସି କର୍ମକ୍ଷେତ୍ରରେ ସେ ନିଷ୍ପୃଜିତ ଓ ଲାଞ୍ଛିତ। ଆଉ କେତେ ଶହ ବର୍ଷ ବିତିବା କେଜାଣି ଏ ମଣିଷ ଜାତି କେବେ ବୁଝିବ ନାରୀର ମୂଲ୍ୟ। ନାରୀ ଯେ ମା ସୃଷ୍ଟିର ମୂଳ, ମାତ୍ର ମାତୃଗର୍ଭରୁ ସଂଘର୍ଷ ଆରମ୍ଭ ହୋଇଥାଏ। ସରକାରଙ୍କ ଅନେକ ଯୋଜନା ରହିଛି, ଯୋଜନା ପରୀକ୍ଷା ହେଉ ଅବା ପ୍ରତ୍ୟକ୍ଷ ହେଉ, ନିୟମିତ ପାଳନ ଭାବରେ କରାଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। କିଛି ନିୟମବଶତଃ ଲାଗୁ ହେବା ପରଠାରୁ କିଛି ମାତ୍ରାରେ ଭ୍ରୂଣ ହତ୍ୟା କମିଛି ବୋଲି ଏକ ସର୍ବେକ୍ଷଣର ପରୀକ୍ଷାରୁ ଜଣାପଡ଼ିଛି। ଅନେକ କ୍ଷେତ୍ରରେ ସ୍ୱେଚ୍ଛାସେବୀ ବିଭିନ୍ନ ସଂଗଠନମାନଙ୍କ ସାହାଯ୍ୟ କ୍ରମେ ସରକାରଙ୍କ ପ୍ରେରତା କ୍ରମେ ଯୋଜନାଟି ସାକାର ରୂପେ ଧାରଣ କରିଛି। ଏତଦ୍ ବ୍ୟତୀତ ବିଭିନ୍ନ ଗଣମାଧ୍ୟମ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଚାର ପ୍ରସାର କରିଆସୁଛି। ସର୍ବମୋଟ ଭାବରେ ତାହା ସଫଳ ହୋଇପାରିବ ଯଦି ପ୍ରତ୍ୟେକ ନାଗରିକ ସଚେତନ ରହିବେ, ନଚେତ୍ କାଗଜ କଲମରେ ରହିଯିବା ସିନା ଯୋଜନାଟି ସମ୍ପୂର୍ଣ୍ଣ ସଫଳ ହୋଇପାରିବ ନାହିଁ। ତେଣୁ ବନ୍ଧୁଗଣ, କନ୍ୟା ଭ୍ରୂଣ ହତ୍ୟା ଏକ ସାମାଜିକ ସମସ୍ୟା। ଯଦି ଆମେ ସମସ୍ତେ ମିଶି ଏହି ଯୋଜନାଟିକୁ ସଫଳ କରିବାରେ ସହଯୋଗ କରିବା, ତେବେ ଯାଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନଟି ସଫଳ ହୋଇପାରିବ। ଏହା ଛଡ଼ା ସମସ୍ତଙ୍କର ଆଶିତ ଓ କର୍ତ୍ତବ୍ୟ ଅନିବାର୍ଯ୍ୟ। ସବୁଠୁ ବଡ଼ କଥା, ଏଭଳି କୁସଂସ୍କାର ଓ ସଚେତନାର ଅଭାବରେ ଭ୍ରୂଣ ହତ୍ୟା ଭଳି କାର୍ଯ୍ୟ କରୁଥିବା ଲୋକଙ୍କୁ ନିବୃତ କରିବା, ଏହା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ସଚେତନ ଆମ ଭିତରେ ରହିଲେ ଭାରତ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଠିଆ ହୋଇପାରିବ, ଏହା ନିଃସନ୍ଦେହ। ଅତେବ ଶୃଙ୍ଖଳିତ ସମାଜ ପାଇଁ ଆମେ ନାରୀ ଶିକ୍ଷାର ସାଦର ଗ୍ରହଣୀୟ, ଏହା ହିଁ ଭାରତର ସଂସ୍କୃତି ଅନ୍ତର୍ବାଣୀ। ସୁତରାଂ ଆମର ମନେ ରଖିବା ଉଚିତ, ଆକାଶଠୁ ବଡ଼ ପିତା ମାତା ବଡ଼ ପୃଥିବୀ ଅପେକ୍ଷା ସମସ୍ତେ ମିଶି ଏହି ଯୋଜନାଟିକୁ ସଫଳ କରିବା। ନାରୀର ଉନ୍ନତିରେ ଦେଶର ଉନ୍ନତି, ପରିବାରର ଉନ୍ନତି ଏବଂ ଜାତିର ଉନ୍ନତି। ତେଣୁ କନ୍ୟା ହିଁ ଆଗାମୀ ଭବିଷ୍ୟତ, ତାକୁ ବଞ୍ଚାଇବା ବଢ଼ାଇବା ଓ ପଢ଼ାଇବା ଏକ ଯୋଗ୍ୟ ସହଚରୀ ଭାବରେ ଭାରତର ଉନ୍ନତି ପଥରେ ସାମିଲ କରିବା। ଏତିକି ହିଁ ଆଜିର କାର୍ଯ୍ୟକ୍ରମର ଶେଷ କଥା। ଧନ୍ୟବାଦ। ଜୟ ମାତୃଶକ୍ତି, ଜୟ ରାଷ୍ଟ୍ରଶକ୍ତି।

ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଗ୍ରୀଷ୍ମ ଦିନର ସମୟ। ଏହି ଗ୍ରୀଷ୍ମ ଦିନରେ ଅଂଶୁଘାତ ହେବାର ସମ୍ଭାବନା ଅଧିକ ପରିମାଣରେ ରହିଥାଏ, ତେଣୁ ଆମେ ସତର୍କତା ଅବଲମ୍ବନ କରିବା ଉଚିତ। ପ୍ରତ୍ୟେକ ଦିନ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ। ଅଧିକ ଖରାରେ ବାହାରକୁ ଯାଆନ୍ତୁ ନାହିଁ, କିଛି ଜରୁରୀକାଳୀନ ପରିସ୍ଥିତି ବା ଜରୁରୀ କାମରେ ହିଁ ବାହାରକୁ ଯାଆନ୍ତୁ। ଏବଂ ମନେ ରଖନ୍ତୁ, ବାହାରକୁ ଗଲାବେଳେ କଳା ଚଷମା

ମୁଣ୍ଡରେ ଓଦା କପଡ଼ା ମାସ୍କ ବ୍ୟବହାର କରନ୍ତୁ ଏବଂ ତା ସହିତ ପାଣି ବୋଟଲଟି ନେବା ପାଇଁ ଭୁଲନ୍ତୁ ନାହିଁ। ପ୍ରତ୍ୟେକ ଦିନ ଖାଦ୍ୟ ତାଲିକାରେ ଦହି ପଖାଳ ଭାତ ତୋରାଣୀ କାକୁଡ଼ି ତରଭୁଜ ଏହିଭଳି ଜଳୀୟ ଅଂଶଯୁକ୍ତ ଖାଦ୍ୟ ବା ଜଳୀୟ ଅଂଶଯୁକ୍ତ ପାନୀୟର ବ୍ୟବହାର କରନ୍ତୁ। ତେବେ ଶ୍ରୋତା ପୁଣି ଆଜି ତ ସମୟ ସୂଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡିଓ ସାଥୀ ମନାଲିସାକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଅଂଶୁଘାତ ସତର୍କତା ଲକ୍ଷଣ ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା ଅଚେତ ହେବା କିମ୍ବା ବାତ ମାରିବା ସତର୍କତା ଦିନ 11-3 ମଧ୍ୟରେ ଖରାତାତି ଅଧିକ ଥାଏ ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା ଚପଲ ଓ ପିଇବା ପାଣି ନିଅନ୍ତୁ ଧଳା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ

ପଚିଶ ମିନିଟ୍ ରହିଛି ଝୁମ୍ତାନାନା କାର୍ଯ୍ୟକ୍ରମ। 8:30 ପ୍ରଚାର କରିବ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ ଗୀତଟି ଆଧୁନିକ ଗୀତ। 8:45 ପ୍ରଚାର କରିବ ବଣ ପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ ପରିବେଷଣ କରିବେ ଟେରସା କ୍ରିକେଟା ଏବଂ ସାଥୀମାନେ। 10:00 ଶୁଣିବେ ଓଡ଼ିଆ ଫିଲ୍ମ ଗୀତର କାର୍ଯ୍ୟକ୍ରମ ଆମ ଗୀତ। 12:00 ପ୍ରଚାର କରିବୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1299ତମ ଭାଗ। 5:00 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20 ରହିଛି ଶ୍ରୀମଦ୍ ଭାଗବତର 401ତମ ଭାଗ। ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଶୁଣିବେ 5:30। 6:10 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି 7:30 ଶୁଣିବେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଏଥିରେ ଶୁଣିବେ ଆଲୋଚନା ବ୍ୟବସାୟିକ ଭିତ୍ତିରେ ଲାଉ ଓ କଖାରୁ ଚାଷ, ଏ ସମ୍ପର୍କରେ ଆଲୋଚନା କରିବେ ଛୟଲା ମୁଣ୍ଡାରୀ। 8:00 ପ୍ରଚାର କରିବୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 10:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଏବଂ 10:30 ପ୍ରଚାର କରିବୁ ନାଟକ ଅଖାଡ଼ୁଆ ମହାପାତ୍ର, ରଚନା ମିତ୍ରଭାନୁ ଶତପଥୀ, ପ୍ରଯୋଜନା ରମାପଦ ନନ୍ଦ। ଶ୍ରୋତାବନ୍ଧୁ, ଏତ ଥିଲା ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କଣ୍ଠ ଦେଇଛନ୍ତି ଜୟଲାଲ ବୁଡେକ, ଗୀତ ରଚନା ହରିହର ପୁଦ।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଜୟଲାଲ ବୁଡ଼େଙ୍କ କଣ୍ଠରେ ଶୁଣିଥିଲେ ଗୀତଟି। ଗୀତ ରଚନା କରିଥିଲେ ହରିହର ବୋଧ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ। ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ବିଦ୍ୟା ଅଟଇ ମହାଧନ ବାଳକକରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍,
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
2: ଧନ୍ୟବାଦ ମ୍ୟାଡମ୍।
0: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
2: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ ତାହେଲେ ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
1: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
2: ମ୍ୟାଡମ୍, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟରୁ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶ କୁ ସଫା ରଖିବା ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସେ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି। ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରିମଣ୍ଡଳ କରାଯାଇଛି ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକ୍ଠାକ୍ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯେଉଁମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରିବୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମର ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନ୍ ଡ୍ରାଇଭ କରାଯାଏ ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
2: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା। ଯୋଉ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡି ରଗଡି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
2: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା, ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରିଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର, ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଯୋଉଟା ଜରିଟା ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
2: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ। ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା

0: ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନଲୋଡ୍ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର ଦୁଇଟି ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ, ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣେଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

0: ଶେଷ ହେଲା ଆଜିର ପ୍ରସଙ୍ଗ।
1: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

କେନ ହେଲା ଆମ୍ବ ଆଉ ଏ ହପ୍ତାହର ଶେଷ ତକ ରାଜ୍ୟରେ ଭିନ୍ ଭିନ୍ ଜାଗା ନା 2-3 ଡିଗ୍ରୀ ତକ ବଢ଼ବା ତାପମାତ୍ରା ପାଣିପାଗ ବିଭାଗର ସୂଚନା ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା ଜୁହାର।

0: ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି. ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି. ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି. ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ. ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି. ସେ କହିଛନ୍ତି, ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି. ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି.
1: ଭାରତ ଅର୍ ଇଟାଲୀ କେ ବିଚ୍ କରିବୀ ସହଯୋଗ ଅର୍ ସାମଞ୍ଜସ୍ୟକୁ ଦର୍ଶାତା ହେ ଉନକେ ନେତୃତ୍ୱ ମେ ହମାରେ ସମ୍ବନ୍ଧକୁ ନଇ ଗତି, ନଇ ଦିଶା ଅର୍ ନୟା ଆତ୍ମବିଶ୍ୱାସ ମିଲା ହେ। मुझे खुशी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं।
0: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। नीट यूजी पुनः परीक्षा को स्वच्छ एवं निरपेक्ष भाव परिचालना पाई सुरक्षा व्यवस्था को व्यवस्थित करने उपरे केन्द्र शिक्षामंत्री धर्मेन्द्र प्रधान गुरुत्व प्रदान करिसेंति। नूआदिल्ली आज केन्द्रीय सुरक्षा एवं गोइंदा संस्थागुड़िक सह एक उच्चस्तरीय समीक्षा बैठक में अध्यक्षता कर श्री प्रधान बैठक में बेनामी अनलाइन गोष्ठीगुड़िक द्वारा प्रतियोगितामूलक परीक्षा संपर्कित भूल सूचनार व्यापक प्रसार उपरे चिंता प्रकट करेटवर्कगुड़िक दृढ़ कार्यानुष्ठान ग्रहण करने को श्री प्रधान निर्देश दी। सामाजिक गणमाध्यम प्लाटफर्मगुड़िक शिक्षा मंत्रालय जातीय परीक्षण संस्था एनटीए एवं आईन प्रवर्तन संस्थागुड़िक सहित समन्वय रक्षा कर कार्य करिबा उचित बोली श्री प्रधान मत देछंती। एथिसो से कहिछंती एहा द्वारा भूल सूचनार प्रसारण को शीघ्र रोका जाई परिबा सह परीक्षा परिचालना सुव्यवस्थित होई परिबो। आपण माने संवाद सुनुछंती आकाशवाणी रो। राष्ट्रपति द्रौपदी मुर्मू कहिछंती विकसित भारतर लक्ष्य हासिल करिबा एवं समाज को प्रगतिर शीर्षरे पहुंचेबा पई भारतीय प्रशासनिक अधिकारी मानकु समस्त प्रतिकूल परिस्थितिर मुकाबला करी आगुकु बढ़िबाकु पड़िबो। राष्ट्रपति भवन में आज 2024 ब्याचर भारतीय प्रशासनिक सेवा अधिकारी मानकु श्रीमती मुर्मू भेटिथिले। अधिकारी माने भविष्यत रे विभिन्न क्षेत्र में काम करिबा एवं विशेषज्ञ दलर नेतृत्व नेबार अनन्य अभिज्ञता हासिल करिवे बोली श्रीमती मुर्मू कहिछंती। जनस्वार्थ क्षेत्र में प्रतिष्ठित सरकारी व्यवस्था सह समन्वय रखी ठिक निष्पत्ति नेबा उपरे राष्ट्रपति प्रशासनिक सेवा अधिकारी मानकु परामर्श देइछंती। अटल नवसृजन अभियान रे नीति आयोग जम्मू एवं काश्मीर में 500 नूतन अटल टिंकरिंग लैब एटीएल प्रतिष्ठा पाई आवेदन प्रक्रिया आरंभ करिछि। एही पदक्षेप जम्मू काश्मीर विद्यालय शिक्षा विभाग एवं काश्मीर विश्वविद्यालय सह मिलित भाव कार्यकारी करा जाउछि। एक विवृत्ति रे नीति आयोग कहिछि 500 नूतन अटल टिंकरिंग लैब भौगोलिक भाव आह्वानपूर्ण अंचलगुड़िक एक अंतर्भुक्तिपूर्ण नवसृजन इकोसिस्टम निर्माण करने क्षेत्र में प्रमुख उपादान हेब। यह अवसर में अटल नवसृजन अभियान निर्देशक दीपक बाग्ला कहते एक प्रयोगशालागुड़िक छात्र छात्री मानक भविष्य पर प्रस्तुत परीक्षण एवं वास्तव दुनिया आह्वानगुड़ी समाधान करने सशक्त कर एटीएल पर आवेदन में सरकारी बेसरकारी तथा अनुदान प्राप्त विद्यालय केन्द्रीय विद्यालय सेना गुडविल स्कूल और जवाहर नवोदय विद्यालय भाई विभिन्न शिक्षानुष्ठान अंतर्भुक्त कर लक्ष्य रखी। प्रतिरक्षा मंत्री राजनाथ सिंह आज दक्षिण कोरिया राजधानी सियोल रे सेठाकर प्रतिरक्षा अधिग्रहण कार्यक्रम प्रशासन मंत्री ली योंग चुन को भेटिछंती। सामाजिक गणमाध्यम पोस्टर से सिंह कहिछंती बैठक में उभय पक्ष मिलित विकास उत्पादन एवं रप्तानी पई एकमत होइछंती। दुई देशर नवसृजन इकोसिस्टम को समन्वित करबा पई महत्वाकांक्षी काइंड एक्स पदक्षेप संभावना को उन्नत करबा सकाशे रूपरेख प्रस्तुत करबा नै मध्य विचार विमर्श होइतिला। विश्व स्वास्थ्य संगठन डब्ल्यूएचओ कहिछि कोंगो एवं उगांडा रे इबोला भूताणु व्यापीबा जातीय एवं आंचलिक स्तर रे अधिक होइथिबा बेले विश्व स्तर रे कम रहिछि। विश्व स्वास्थ्य संगठन इबोला प्रकोप को अंतर्जातीय स्तर रे एहाकु सार्वजनिक स्वास्थ्य जरूरीकालीन परिस्थिति बोली घोषणा करिछि। विश्व स्वास्थ्य संगठन महानिर्देशक टेड्रस अधसनम घेब्रेयस कहिछंती कोंगो रे 51टी मामला एवं उगांडा रे 2टी इबोला भूताणु चिन्हट मामला निश्चित होइथिबा बेले 600टी घटना संदिग्ध भूताणु जनित मामला मृत्यु होइछि। अन्य पक्षरे कोंगो रे कार्यरत विश्व स्वास्थ्य संगठन दलर अधिकारी कहिछंती इबोला प्रकोप रे सेठारे ए पर्यंत 134टी संदिग्ध मृत्यु होइछि। पाणिपाग उत्तर एवं मध्य भारत में ग्रीष्म प्रकोप वृद्धि पाई। आज विभिन्न स्थान में दिनर तापमात्रा 44 डिग्री अतिक्रम कर राजस्थान 16 जिले में प्रबल ग्रीष्म प्रवाह नहीं सतर्क सूचना जारी कर पंजाब और हरियाणा प्रबल ग्रीष्म लहरीर संभावना नहीं भारतीय पाणिपाग विभाग अनुमान कर आगामी एक सप्ताह मध्य उत्तर पश्चिम और मध्य भारत में अत्यधिक ग्रीष्म प्रवाह जारी रही पाणिपाग विभाग आकलन कर। आईपीएल क्रिकेट में आउ किसी समय पर कोलकाता नाइट राइडर्स एवं मुंबई इंडियंस मध्य मैच खेल मैच कोलकाता ईडन गार्डन्स अनुष्ठित हो। कोलकाता नाइट राइडर्स टॉस जीती प्रथम बोलिंग करने को निष्पत्ति नहीं। मुख्य संवाद पुणी थरे इटाली और भारत द्विपाक्षिक संपर्क को स्वतंत्र रणनैतिक सहभागित परिणत करने को उभय देशर गुरुत्व आमेरिका ईरान संघर्ष सत्वे भारत विश्वर द्रुततम अभिवृद्धिशील प्रमुख अर्थनीति हो रही जातिसंघर आकलन नीट यूजी पुनः परीक्षा को स्वच्छ और निरपेक्ष भाव परिचालना पर केन्द्र शिक्षामंत्री गुरुत्वारोप ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଅନୁଗୁଳ ଜିଲ୍ଲା ସମ୍ପର୍କରେ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000,000 ବ୍ୟୟରେ 17 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
4: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମଡ଼ାର ଯେତିକି ଡେଭଲପମେଣ୍ଟ ହବା କଥା, ଏରିଆ ଯେତିକି ବଢିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରିବ। ତେଣୁ ତାପରେ ଆମେ ବହୁ ଗୁରୁତ୍ୱାରୋପ କରିଛେ ଏଫୋର୍ଡେବଲ୍ ହାଉସିଂ, ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କେମିତି ବନିପାରିବ। ଯେଉଁ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ତଳର, ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼ିବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି

0: କରିପାରିବ, ଯେଉଁମାନେ ସର୍ଭିସ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍ ଆଫୋର୍ଡେବୁଲ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ, ଏବଂ PPP ମୋଡ଼ରେ ମଲ୍ଟିପର୍ପ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘର ଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକ ମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ, ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମ୍ବଡ଼ାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
1: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
3: ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖମାର। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, କୃଷକର ବନ୍ଧୁ ମହୁମାଛି ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ଫକୀର ବଡ଼ା। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ବିନୟ କୁଲୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।

0: ଦାଦା ମଜା ଆସିଗଲା ଗା।
1: ମଜା ଆସିଲା ତ
0: ହଇ ହଇ ବେଲେ ଖାଲି ହେଇ ବାଗିର ମଜାରେ ଗଲେ ନି ହୁଏ ନ ନିକାଏ
1: ନି ହୁଏ
0: ଗୋଟେ ଦିନର କଥା ନୁହେଁ କଥା ତ ଆମର ସବୁଦିନ ଏଇଟା ପଡ଼ିଥିସି ନିକାଏ ବୋଲେ ଚାଲ ଆଗକେ ବି ତ ଦୁନିଆ ବାହାର କଥା ମାନେ ଅଛି
1: ହଇ ଗା ହଇ ହଇ ବୋଇଲେ ଆଜିର ବୈଠକ ନ ଆମେ ଏଇ ଯେନ୍ କୃଷକର ବନ୍ଧୁ ମହୁମାଛି ଇ ବିଷୟବସ୍ତୁକେ ଆମେ ରଖିକରି ଆମର ଯେନ୍ ଫକୀରବାଳା ଭାଇଙ୍କର ସାଙ୍ଗେ କଥାବାର୍ତ୍ତାଟାକେ ଆରମ୍ଭ କର୍ମା।
0: ବଢ଼ିଆ ହେବା ମୁଇଁ ବସିକିରି ଶୁଣେ ନି କାଏଁ।
1: ହଇ ଗା ହଇ ତ ଶ୍ରୋତା ଭାଇ ବହେନ ମାନେ ଆଜିର ଆମର ବୈଠକିନ ଫକୀରବାଳା ଭାଇ ଅଛନ୍ ଯେ କି ଜଣେ ଅଗ୍ରଣୀ ଚାଷୀ ଆମର ବଡ଼ଗା ବ୍ଲକର ପାମ୍ରା ଗାଁନୁ ତାସୁନ୍ ସେ ଆମର ବୈଠକିନ ଅଛନ୍ ତାଙ୍କର ସାଙ୍ଗେ କଥାବାର୍ତ୍ତାଟାକେ କର୍ମା। ତ ଭାଇ ଜୁହାର
2: ସ୍ୱାଗତ
1: ଆପଣଙ୍କେ ଆଜିର ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ
2: ସମସ୍ତଙ୍କୁ ମୋ ତରଫରୁ ମଧ୍ୟ ସ୍ୱାଗତ ଯେନ୍ ମାନେ ଆମର ଶ୍ରୋତା ମଣ୍ଡଳୀ ଅଛନ୍ ସମସ୍ତଙ୍କୁ ମୋ ତରଫରୁ ବି ବହୁତ ବହୁତ ଜୁହାର ସମସ୍ତଙ୍କୁ ନମସ୍କାର।
1: ଆଜ୍ଞା ଆଜ୍ଞା ତ ଆପଣ ତ ଜଣେ ଚାଷୀ ଆରୁ ଆଜିର ଦିନଟା ଗୋଟେ ଖାସ ଦିନ ଚାଷୀ ମାନଙ୍କର ବନ୍ଧୁ କହେମା ଯେ କି ଆମର ଚାଷବାସ ଥି ବିଶେଷ ସାହାଯ୍ୟ କରସନ୍ ହେଲେ ସେଟା ହଉଛେ ଆମର ଯେନ୍ ମହୁମାଛି। ମହୁମାଛି ମାନେ ସବୁବେଳେ ଚାଷୀ ମାନଙ୍କର ବନ୍ଧୁ ହେଇକରି ହିଁ ରହିଛନ୍ ବେଲେ ସେ ଦିବସ ଉପଲକ୍ଷେ ଆପଣ କାଣା କହିବାର ଲାଗି ଚାହିଁବେ ଆମ ଚାଷୀ ଭାଇ ବହିନ ମାନଙ୍କେ?
2: ମୁଁ ସବୁ ଚାଷୀ ଭାଇ ମାନଙ୍କେ ଅନୁରୋଧ କରିବି ଆଉ ଏଇ ରେଡିଓ ମାଧ୍ୟମରେ ସମସ୍ତଙ୍କେ ମୁଇଁ ସୂଚେଇ ଦେବା ପାଇଁ ଚାହିଁବି ଯେ ମହୁମାଛି ହେଉଛେ ଆମର ବାସ୍ତବରେ ଆମର ପ୍ରକୃତିର ବନ୍ଧୁ ଆମର କୃଷକ ମାନଙ୍କର ବନ୍ଧୁ। ଏ ମହୁମାଛି ଦ୍ଵାରା ଆମର ଚାଷଟା ଉନ୍ନତ ମାନର ହେଇପାରୁଛି ପରାଗ ସଙ୍ଗମ ଠୁ ଆରମ୍ଭ କରିକିରି ଗଛର ଗ୍ରୋଥ ହେବା ପର୍ଯ୍ୟନ୍ତ ଆଉ ବି ଅନ୍ୟାନ୍ୟ ଉପରେ ବି ଦେଖବାର ଲାଗି ଗଲେ ପର୍ଯ୍ୟାବରଣର ସୁରକ୍ଷା ଦୃଷ୍ଟିକୋଣ ଦେଖିଲେ ମହୁମାଛି ହେଉଛେ ଆମର କୃଷକ ମାନଙ୍କର ଲାଗି ଏକ ପ୍ରକାର ବନ୍ଧୁ।
1: ଆଜ୍ଞା ଆଜ୍ଞା ତ ମହୁମାଛି ଯେନ୍ଟା ଆମେ କଥାବାର୍ତ୍ତା ହେଉଛୁ ଆଜିକାଲି ତ ଅନେକ ଭାଇ ବହିନ ମାନେ ଏଇ ଯେନ୍ ମହୁମାଛିକେ ପାଳନ କରୁଛନ୍ ଆରୁ ବିଶେଷ କରି ସେଟା ଫେର ସେମାନଙ୍କର ଗୋଟେ ରୋଜଗାର ପନ୍ଥା ହେଉଛେ ବୋଇଲେ ପ୍ରାକୃତିକ ହିସାବରେ ପ୍ରକୃତି ନେଇ ଯେନ୍ ମହୁମାଛି ମାନେ ଆଗେ ଯେନ୍ ରହୁଥିଲେ ସେ ବାଗରେ ଆପଣଙ୍କର ସିଆଡ଼େ ଏନ୍ତା ଅଛନ୍ କାଇଁ ଆଜ ଫେର?
2: ହଁ ହଁ ନିଶ୍ଚିତ ରୂପରେ ଆମର ଗାଁ ମାନଙ୍କରେ ବହୁତ ସିମେଲ ଗଛରେ ଫେଣା କରିଛନ୍ ବଡ ବଡ ତର୍ଗି ଗଛ ମାନଙ୍କରେ ଫେଣା କରିଛନ୍ ମହୁଲ ଗଛରେ ଫେଣା କରିଛନ୍ ଆମର ତେତେଲ ଗଛରେ ଫେଣା କରିଛନ୍ ଏମିତି ବହୁତ ଜାଗାରେ ଆମର ବହୁତ ବଡ ବଡ ମହୁମାଛି ଅଛନ୍ ମଝିଆ ମହୁମାଛି ଅଛନ୍ ବଡ ମହୁମାଛି ଅଛନ୍ ଯେନ୍ତା କି ମାନେ ଦରକାର ବେଳକେ ଲୋକମାନଙ୍କର କାମକେ ଆସୁଛନ୍ ବେଳେ ବେଳେ କିଛିଟା ଲୋକକେ ଆଘାତ ବି କରୁଛନ୍ କିନ୍ତୁ ତାର ତରିକାଟା ଯେନ୍ତା କି କୃଷକ ମାନେ ନି ଜାଣବାର କି ଆମର ଲୋକାଲ ଲୋକ ନି ଜାଣବାର ବାହାର କରବାର ସେଟା ବିଶେଷ ଭାବେ ଟ୍ରେନିଂ ନେଇକିରି ତାକେ ବାହାର କରବାର କଥା ଯେନ୍ତା କି ନିଆଁ ନିଆଁ ଲଗେଇକିରି ଝେଲି ଦଉଛନ୍ ଯାହାଦ୍ୱାରା କି ଅନେକଟା ମହୁମାଛି ମାନଙ୍କର ବଂଶଟା ଲୋପ ପାଇଯାଉଛି ଭବିଷ୍ୟତ ବଂଶଧର ତାଙ୍କର ଲୋପ ପାଇଯିବା ଯୋଗୁଁ ଆଉ ମହୁମାଛି ଗୁଡାକ ଗଛ ମାନକେ ବି ନେଇ ରହିବାର ସେମାନେ ଟାଉନର ଆଶ୍ରୟ ନେଉଛନ୍ ଟାଉନର ବଡ ବଡ ଜାଗା ମାନକେ ଦେଖିବେ ହନୁମାନ ବାଟିକା ରାଉରକେଲାରେ ଦେଖିବେ ସେ ହନୁମାନ ବାଟିକା ଉପରେ ଅଛନ୍ ବଡ ବଡ କୋଠା ଘର ମାନକେ ଅଛନ୍ ସେମାନେ ବି ଭୟଭୀତ ହେଇଯାଉଛନ୍ ଆମର ଲୋକାଲ ମାନଙ୍କର ଏରିଆରେ ଯେନ୍ ପ୍ରକାର ମହୁମାଛିକେ ନିଆଁ ଦ୍ଵାରା ଯେନ୍ ଝୁଲସି ଦଉଛୁ ସେଟା ଦ୍ଵାରା ଅନେକଟା ତାଙ୍କର ପରିବାର ନଷ୍ଟ ହଉଛନ୍ ସେଥିଲାଗି ସେମାନେ ସହର ଅଭିମୁଖୀ ହେଇଯାଉଛନ୍।
1: ତ ଏଇ ଯେନ୍ ମହୁମାଛି ରହିବାର ଦ୍ଵାରା ତ ଆମର ଚାଷୀ ଭାଇ ବହିନ ମାନଙ୍କର ସୁବିଧା ହେଉଛେ ହିଁ ବୋଇଲେ ହେନ୍ତା କିଛି ହେଇଛେ କାଇଁ ଚାଷବାସରେ କି ପରାଗ ସଙ୍ଗମତି ଅସୁବିଧା ହେଇଛେ ଯେନ୍ ପ୍ରକାର ଫଲ ହେବାର କଥା ସେ ବାଗରେ ଚାଷବାସ ଥି ଫଲଟା ନି ହେଇ ସେ ବାଗରେ କିଛି ଆପଣଙ୍କର ସେ ଏରିଆରେ କେବେ ଖବର ପାଇଛନ୍ ବା ଦେଖିଛନ୍?
2: ମୋର ଗୋଟେ ଅନୁଭବର କଥା କହୁଛେ ଯେନ୍ତା କି ଲେମ୍ବୁ ଗଛରେ ଫଲ ନି ରହୁଥିଲା ମୁଇଁ ଥରେ ଫଲ ମାନେ ମହୁ ଆଣିକିରି ତାକେ ପାଣିରେ ଗୁଲିକିରି ସ୍ପ୍ରେ କରିଦେଲା ବେଳେ ବହୁତ ପରିମାଣରେ ଫଲ ହେଇଥିଲା ଲେମ୍ବୁ ଗଛରେ। ସେମିତି ଅନେକଟା ପରିବାରରେ ମଧ୍ୟ ଅନେକଟା ମାନେ ଯେନ୍ ଆମର ଟମାଟୋ ହଉ କି ବିଭିନ୍ନ ପ୍ରକାର ଯେନ୍ ରହିଲା ଆମର ଯେନ୍ ପନିପରିବା ସେଥିରେ ମଧ୍ୟ ଯଦି ବହୁତ ବି ସ୍ପ୍ରେ କରିଦେମା ହେଲେ ବି ନିଶ୍ଚିତ ରୂପରେ ବହୁତ ପରିମାଣରେ ଫଲ ରହିବାର ସମ୍ଭାବନା ଅଛି ଯେନ୍ତା କି ମୁଇଁ ନିଜେ ମଧ୍ୟ ଅନୁଭବ କରିଛେ।
1: ଆଜ୍ଞା ଆଜ୍ଞା ମାନେ ଆମର ଯେନ୍ ମହୁମାଛି ମାନେ ପରାଗ ସଙ୍ଗମ କରତେ ହେଲେ ସେଟା ପ୍ରାକୃତିକ ହିସାବ ନେ ହେତା ହେଲେ ପ୍ରକୃତିରୁ ଯେନ୍ ମହୁ ରସ ଆପଣ କଲେକ୍ସନ କରିଥିଲେ ସେଟାକେ ଫେର ଚାଷବାସରେ ଦେଲେ ବଢିଆ କରି ହେଇପାରୁଛେ ବୋଲିକରି ଆପଣ ପରୀକ୍ଷା କରି ନିଜେ ଦେଖିଛନ୍ ନି କାଇଁ?
2: ଆମ୍ବ ଗଛରେ ଆମ୍ବ ଆମ୍ବ ବୋଲ ଆସିଲା ବେଳେ ସେଟା କରାହେଇଛି ଆପଣଙ୍କର ଲେମ୍ବୁ ଗଛରେ ବି କରାହେଇଛି ପ୍ରାୟ କରିଛେ ଦୁଇ ତିନି ଥର କରିଛେ ମୁଇଁ ଏଇଟା ମୁଇଁ ନିଜେ ଭୁକ୍ତଭୋଗୀ ହେଁ ଅତଏବ ଆଜ୍ଞା
1: ଆଜ୍ଞା ଆମେ ଦେଖୁଛୁ ଯେ ସେ ମହୁ ରସ ଯେନ୍ଟା ଆମେ କଲେକ୍ସନ୍ କରୁ ସେଟା ଆମର ସ୍ୱାସ୍ଥ୍ୟ ଲାଗି ବି ବହୁତ ଭଲ ହେ, ବିଭିନ୍ନ ପ୍ରକାର ଔଷଧରେ ଏଇଟା ବ୍ୟବହାର କରାଯାଇସି ନି କାଏଁ?
2: ସଂସାର ର ସବୁଠାରୁ ଔଷଧୀୟ ଗୁଣ ଥିବା ଜିନିଷ ହେଉଛି, ସଂସାରରେ ଦୁଇଟା ଜିନିଷ, ସେଟା ହେଉଛି ଗୋଟେ ହେଲା ଘିଅ ଆଉ ଗୋଟେ ହେଲା ମହୁ।
1: ଆଜ୍ଞା ଆଜ୍ଞା।
2: ଏଇଟା ପ୍ରାକୃତିକ ଭାବରେ ଶରୀରର ପୁଷ୍ଟିକର ଖାଦ୍ୟ ହିସାବରେ ମହୁ ଆଉ ଘିଅ କି ନିଆ ହେଇଛି। ଜଣେ ଲୋକ ଯଦି ସବୁଦିନ ଯଦି ମହୁ ଖାଉଛେ ହୁଏ ତ ତାକୁ ପ୍ରାୟ ଅନେକ ବେମାର ନେଇ ହୁଏ।
1: ହେଲେ ଇ ଯେନ୍ ମହୁ ରସ ତାକେ ବ୍ୟବହାର କରିକିରି ଆପଣ ତ ଯେନ୍ତା ବତାଲେ ଚାଷବାସର କଥା, ହେନ୍ତା ହିଁ ଆଉ ସ୍ୱାସ୍ଥ୍ୟକେ ନେଇକିରି ବା ଅଲଗା ଯେନ୍ ପ୍ରକାରେ ବ୍ୟବହାର କରାଯାଉଛେ ସେ ବିଷୟରେ କିଛି ଜାଣିଛନ୍? ଯଦି ଲୋକାଲରେ ସେଟା ବ୍ୟବହାର କରୁଛନ୍ ତ ସେ କଥା ମାନକେ ବି ଟିକେ କହିତେ ବେଲେ ବହୁତ ବଢିଆ ହେତା।
2: ନିଶ୍ଚିତ ରୂପରେ ଅନେକଟା ଲୋକ ମହୁ ନେଇକିରି, ମୁଇଁ ନିଜେ ନିଜେ ଭୁକ୍ତ ଭୋଗୀ, ମହୁ ଆଉ ଲେମ୍ବୁ ରସ ଗରମ ପାଣିରେ ଦେଇକିରି ସକାଳୁ ସକାଳୁ ପିଇବା ଦ୍ୱାରା ମୋର ମାନେ ଓଜନ କମିଗଲା।
1: ଆଜ୍ଞା ଆଜ୍ଞା।
2: 88 କିଲୋ ହେଇଥିଲି, ସେଟା ମୁଇଁ ମହୁ ଆଉ ଆପଣଙ୍କ ଲେମ୍ବୁ ରସ ପିଇବା ଦ୍ୱାରା ଗରମ ପାଣିରେ ମୋର ଓଜନ କମିଛି ନିଜେ କହୁଛେ। ତାପରେ ଅନେକଟା ରୋଗରେ ମାନେ ଆମେ ମହୁ ଯେନ୍ କରିକିରି ଖାଉଛୁ, ଯେନ୍ତା କି ମଦକ ରହିଲା, କାମେଶ୍ୱର ମଦକ, ରତ୍ନାଦି ମଦକ, ବିଭିନ୍ନ ପ୍ରକାର ରତ୍ନ ମାନେ ବିଭିନ୍ନ ଯେନ୍ ମଦକ ରହୁଛି ସେସବୁ ମଦକରେ ମହୁର ବ୍ୟବହାର ବହୁତ ପରିମାଣରେ ରହୁଛି। ତା ସାଙ୍ଗେ ବିଭିନ୍ନ ପ୍ରକାର ଔଷଧ ଆମେ ଯେନ୍ ଖାଉଛୁ, ଆୟୁର୍ବେଦିକ ଔଷଧ ଔଷଧ ପରେ ପରେ ମଧ୍ୟ ଆମେ ମହୁ ଖାଇଲେ ଆମର ସେ ଔଷଧଟା ଆହୁରି ଅଧିକ ମାତ୍ରାରେ କାମ କରବା।
1: ଆଜ୍ଞା ଆଜ୍ଞା। ତ
2: ଆମେ ଯେନ୍ ବିଭିନ୍ନ ପ୍ରକାର ଯେନ୍ କରୁଛୁ, ଯେନ୍ ଚିନି ଦେଉଛୁ କିମ୍ବା ଅନ୍ୟାନ୍ୟ ଜିନିଷ ଯେନ୍ ଦେଉଛୁ, ସେ କ୍ଷେତ୍ରରେ ଚିନି ନେଇକି ଆମେ ମହୁର ବ୍ୟବହାର କରମା, ତାହେଲେ ନିଶ୍ଚିତ ରୂପରେ ଆମକେ ପ୍ରାକୃତିକ ଭାବରେ ଆମକେ ସୁଗର ମିଳିଯିବା।
1: ଅନେକ ଭାଇ ବହିନ ମାନେ ଏଇ ଯେନ୍ ସୁଗର ହେଇଛେ ବା ଏଇ ଯେନ୍ ମଧୁମେହ ହେଇଛେ ବୋଲିକିରି ମିଠା ଜିନିଷ୍କେ ଖାଇବାର୍ ଲାଗି ସେମାନେ ନାରାଜ ହେସନ୍ ନି କାଏଁ? ତ ସେମାନେ ଯଦି ପ୍ରକୃତି ହିସାବରେ ଯେନ୍ଟା ଆମକେ ମହୁ ରସଟା ମିଳୁଛେ ସେଟା ଫେର ବ୍ୟବହାର କରିପାରିବେ। ତ ବହୁତ ଖୁସିର କଥା ଆଜ୍ଞା, ଆପଣ ମାନେ ବିଶେଷ କରି ଇ ଯେନ୍ ନିଜେ ଭୁକ୍ତଭୋଗୀ ବୋଲିକିରି ଜଣାଉଛନ୍ କେନ୍ତା କରି ଚାଷବାସରେ ଏଟା ବ୍ୟବହାର କରିପାର୍ମା ବା ଓଜନ ଘଟାବାର୍ ଲାଗି ଇଟା କାମ୍କେ ଆଇସି ବୋଲିକିରି ନିଜେ ପରୀକ୍ଷା କରିକିରି ଦେଖିଛନ୍ ସେଟା କହୁଛନ୍, ବହୁତ ଖୁସିର କଥା। ଆରୁ ଆମ୍କେ ଆମର ପ୍ରକୃତି ଯେନ୍ ଦେଇଛେ ମହୁମାଛିମାନ୍କେ ସେମାନଙ୍କର ସୁରକ୍ଷା ଲାଗି ଯେତେ ହେଇପାରୁଛେ ଆମକେ ନିହାତି ଭାବରେ କରବାର କଥା। ଅନେକ ଭାଇ ବହିନମାନେ ଯେନ୍ତା ଆପଣ କହୁଥିଲେ ଯେ କଲେକ୍ସନ୍ କରବାର ନାଇଁ ଜାଣିକରି ସେମାନଙ୍କେ ମହୁ ମାଛିମାନଙ୍କେ ହିଁ ମାରିଦେସନ୍, ତ ସେଟା ଭୁଲ ହେ, ତ କେନ୍ତା କରି ସେଟା କଲେକ୍ସନ୍ କରାଯିବା ତାର ବି ଟ୍ରେନିଂ ନେଇକରି ଆମେ କର୍ମା ବୋଇଲେ ନିହାତି ଭାବରେ ଆମେ ଏଇ ଯେନ୍ ମହୁ ମାଛିମାନଙ୍କର ସୁରକ୍ଷାରେ ଗୋଟେ କଦମ ଆଗକେ ବଢ଼ଲା ବୋଲି ଜଣାପଡ଼ବା। ଆରୁ ସେମାନେ ସୁରକ୍ଷିତ ରହିଲେ ନିହାତି ଭାବରେ ଆମର ପରିବେଶ ସୁରକ୍ଷିତ ରହିବା, ଯେନ୍ତାକି ଆମର ଇ ଯେନ୍ ଡେଭିଡ୍ ଜେମ୍ସ ବାଗି ଆଜ୍ଞା କହୁଥିଲେ କି ଇ ଯେନ୍ ପ୍ରକୃତିକେ ବା ଇ ଯେନ୍ ଧରାପୃଷ୍ଠକେ ବଚାବାର ଅଛେ ବୋଇଲେ ମହୁ ମାଛିମାନଙ୍କର ବଚବାର ବହୁତ ଜରୁରୀ ହେ। ତ ଆପଣ
2: ମହୁମାଛିର ମହୁଟା ସିନା ଆମେ ଛଡେଇ ଆଣିପାରମା?
1: ଆଜ୍ଞା ଆଜ୍ଞା।
2: କିନ୍ତୁ ମହୁ ତିଆରି କରବାର କୌଶଳଟା ଆମେ କାଇଁ କରିପାରମା?
1: ନାଇଁ କରିପାରୁ ଆଜ୍ଞା।
2: ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବି ମହୁ ତିଆରି ବିଜ୍ଞାନ ଦୃଷ୍ଟି କରୁ ସେମାନେ ମହୁ ତିଆରି କରିପାରବେ? ମହୁ ମାଟିକେ ନେଇକି ପୁଷିଲେ ସିନା ସେମାନେ ମହୁ ତିଆରି କରିବେ, କିନ୍ତୁ ଆମେ ମହୁ ତିଆରି କରବାର କଳାଟା ତା ମହୁମାଛିର ଯେନ୍ ତାର ସ୍ୱତଃ ପ୍ରଭୁତ ଭାବରେ ଯେନ୍ ତାର ଟେକ୍ନିକଟା ଆମେ ଦେଖର ଆମେ ଜାଣି ନିହା ପାରୁ। ତ ଆମେ ମହୁମାଛିକେ ରଖମା ହେଲେ ସିନା ମହୁ ପାଇମା, ଥିଲେ ସିନା ସର୍ଦି ଠୁ କାଶ ଠୁ ଜ୍ୱର ଠୁ ବିଭିନ୍ନ କ୍ଷେତ୍ରରେ ଆମେ ମହୁଟାକେ ପ୍ରୟୋଗ କରୁଛୁ। ଯଦି ବି ଗାଁ ଗାଁ ଗଣ୍ଡା ମାନଙ୍କରେ ଛୁଆକେ ସର୍ଦି ଧରିଦେଲା କି କାଶ ହେଇଗଲା କି କିଛି ହେଇଗଲା ହେଲେ ସେମାନେ ମହୁ ଟିକେ ଚଟେଇକିରି ସେମାନେ ସୁସ୍ଥ କରୁଛନ୍। ବହୁତ ପରିମାଣରେ ଗାଁ ଗହଳିରେ ଆଜି ବି ଏଭଳିଆ ଚିକିତ୍ସା ଚାଲିଛି।
1: ଆରୁ ଇଟା ଇ ପ୍ରକାର ଚିକିତ୍ସା ପ୍ରକୃତିନେ ବିଶେଷ କରି ଛୋଟ ଛୋଟ ଛୁଆମାନଙ୍କର ଲାଗି ଲାଭପ୍ରଦ ହେସି, ସେମାନେ ସେମାନଙ୍କର ଯେନ୍ ମୁହଁ ଭିତରେ ଘା ହେଇଥିସି ହେଲେ ଫେର୍ ସେଟାକେ ଲଗାସନ୍, ତ କେତେ ଆରାମରେ ସେମାନେ ମିଠା ବି ପାଇଲେ ଆରୁ ସେମାନଙ୍କେ ଜଣାନି ପଡ଼ିଲା ସେ ମାନେ କଷ୍ଟଟା, ଯେନ୍ ଔଷଧର କଷ୍ଟଟା ଯେନ୍ ଅନୁଭବ କରସି ଜଣେ ମନୁଷ୍ୟ ସେଟା ସେମାନେ ଫିଲ୍ ଫେର୍ ନେଇ କରଲେ, କିନ୍ତୁ ସେମାନଙ୍କର ବିମାରୀଟା ଠିକ୍ ହେଇଯାଇସି ନି କାଏଁ? ତ ବହୁତ ଭଲ ଲାଗିଲା ଆଜ୍ଞା ଆପଣଙ୍କର ଏଇ ଯେନ୍ ମହୁ ବିଷୟରେ ଯେନ୍ କଥାବାର୍ତ୍ତା କହିଲେ, ଆର ଆଶା କରୁଛୁ ଆମର ଚାଷୀ ଭାଇ ବୋନମାନେ ନିହାତି ଭାବରେ ଏଥିରୁ କିଛି ନା କିଛି ମାନେ ଅନୁଭବ କରିଥିବେ ଯେ ମହୁମାଛିମାନେ ଆମର ଏଇ ଯେନ୍ ପରିବେଶ ଲାଗି କେତେ ଉପକାରୀ ହାତ ନି କାଏଁ? ତ ବହୁତ ଖୁସିର କଥା ଆଜ୍ଞା। ତ ଆଜ୍ ଆପଣ ଆମକୁ ସମୟ ଦେଇଥିବାରୁ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ବହୁତ ବହୁତ ଧନ୍ୟବାଦ, ଜୁହାର।
2: ଧନ୍ୟବାଦ ଧନ୍ୟବାଦ ସମସ୍ତଙ୍କୁ, ଶ୍ରୋତା ବନ୍ଧୁମାନଙ୍କୁ ସମସ୍ତଙ୍କୁ ମୋର ଆଉ ଥରେ ଜୁହାର।

0: ଦାଦା
1: ହଇଗା
0: ସତେଗା ଇ ଆମର ଫକୀର ଭାଇ ଯେନ୍ଟା ଅଛନ୍ତି ଯା ହଉ ବଢ଼ିଆ ବୁଝେଇଦେଲେ ଯେନ୍ଟା ଛୋଟ ମୋର କଥା ମାନେ ବି ଅଛେ ମନକେ ପାଇଲା ଗା
1: ବିଲକୁଲ ବିଲକୁଲ ଆରୁ ଆମେ ଯଦି ଚାହେମା ବେଲେ ଆମେ ଫେର ଇ ବାଗେର ଯେନ୍ ଅନୁଭୂତିଟାକେ ଆମର କାର୍ଯ୍ୟକ୍ରମ ମାନେ ଅଲଗା ଲୋକମାନଙ୍କେ ଅଲଗା ଭାଇ ଭଉଣୀ ମାନକେ ଶୁଣେଇ ପାର୍ମା ତ ତାର ଲାଗି ତ ଆମେ ସବୁଦିନ କହୁଛୁ ଯେ ଆମକେ ଚିଠି ପତ୍ର ମାନେ ଲେଖମେନି କାଏଁ ହେଲେ ତାର ଲାଗି ତ ଆମେ ଠିକନାଟା ଆମର ଯେନ୍ କାର୍ଯ୍ୟକ୍ରମ ସରିଲା ବେଲେ ଦେମା ହିଁ ଦେମା ହେଲେ ଆଉ ଦୁଇଟା ସୂଚନା ମାନେ ରହିଯାଇଛି ଯେ
0: ଭୁଲି ଛାଡ଼ିଲା ବାଗି ଲାଗୁଥିଲା ନ ଇ କଥା ସୁରକ୍ଷିତ ଦେଖ ତ ବୋଲେ ଚାଲ ଏ ପହିଲା କିରି ଆମର ବଜାର ହାଟର କଥାକେ କହି ରଖୁନେ
1: ହଇ ହଇ ହଇ ଆରୁ ଏଇ ବଜାର ହାଟର ହାଲଚାଲଟା ଆମର ଯେନ୍ ରାଉରକେଲା ଆଖର ପାଖର ବଜାରର ହାରାହାରି ଦରଦାମଟା ଯେନ୍ଟାକି ଆମର ଯେନ୍ ରାଉରକେଲାର ଇସ୍ପାତ ହାଟ ଯେନ୍ଟାକି ଆମେ ଝାଡ଼ଖଣ୍ଡ ମାର୍କେଟ କହୁଛୁ ତାର ବାଦେ ଝିରପାନି ଲାଠିକଟା ଆମର ନୂଆଗାଁ ଇଆଡ଼େ ଆମର କୁଆରମୁଣ୍ଡା ଇ ଆଖର ପାଖର ବଜାରର ହାରାହାରି ଦରଦାମ ସବୁ ହାଏ ବୋଲେ ତମେ ଟିକେ କହିଦିଅ
0: ହଇ ବୋଇଲେ ଇନେ ରହିଥିଲା ଆଜିକା ଆଲୁ କିଲୋ ପିଛା 16 ରୁ 20 ଟଙ୍କା ପିଆଜ 25 ଟଙ୍କା ଲେସୁନ 200 ଟଙ୍କା ଅଦା 120 ଟଙ୍କା ଆରୁ ସେ ବାଗିରେ ଦେଖମା ବୋଇଲେ ବିଲାତି ରହିଥିଲା 50 ରୁ 60 ଟଙ୍କା ବିଲାତି ରହିଥିଲା 50 ରୁ 60 ଟଙ୍କା ବାଇଗନ 30 ରୁ 40 ଟଙ୍କା ଭେଣ୍ଡି 15 ରୁ 20 ଟଙ୍କା ବରବଟି 20 ରୁ 30 ଟଙ୍କା କରଲା 40 ଟଙ୍କା ବନ୍ଧାକୋବି 20 ରୁ 30 ଟଙ୍କା ଫୁଲକୋବି 35 ରୁ 40 ଟଙ୍କା ସାରୁ 50 ଟଙ୍କା ଲାଉ ଗୁଟା କି 20 ଟଙ୍କା ମାଖନ 20 ରୁ 30 ଟଙ୍କା କାକିର 30 ରୁ 40 ଟଙ୍କା ଗାଜର 40 ରୁ 50 ଟଙ୍କା ବିଟ 30 ରୁ 40 ଟଙ୍କା ଜହ୍ନି 30 ରୁ 40 ଟଙ୍କା ବିନ୍ସ 60 ଟଙ୍କା କଚା କଦେଲ 40 ରୁ 50 ଟଙ୍କା କୁନ୍ଦୁରୁ 30 ରୁ 40 ଟଙ୍କା ବୋଇଲେ କଚା ମିର୍ଚା ରହିଥିଲା 120 ଟଙ୍କା କିଲୋ ପିଛା
1: ହଇ ହଇ ତ ଏଇଟା ତ ଗଲା ବଜାର ହାଟର ହାଲଚାଲ ସୁକୁରୁ
0: ହଇ ଦାଦା
1: ବୋଇଲେ ପାନ ପାଗର ସୂଚନା ଫେର ଆସି ପହଞ୍ଚିଛେ ଆମକୁ ଏଇ ଯେନ୍ ଆମର ପାନ ପାଗ ବିଭାଗ ସୁନ୍ଦରଗଡ଼ କିରେଇ ଠାନୁ ବୋଇଲେ ସେ କଥା ମାନକେ ବି ଟିକେ କହିଦେବୁ ଆମର

ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିଲେ ଆଲୋଚନା କୃଷକର ବନ୍ଧୁ ମହୁମାଛି। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ଫକୀର ବଡ଼ା। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ବିନୟ କୁଲୁ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ଭୁବନେଶ୍ୱରରେ ଅନୁଷ୍ଠିତ ପୂର୍ବାଞ୍ଚଳ ସମ୍ମିଳନୀର ଏକ ରେଡିଓ ରିପୋର୍ଟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଅଂଶୁଘାତ ସତର୍କତା ସୂଚନା। ଲକ୍ଷଣ, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା, ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ, ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରାତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର ଶ୍ରୋତାବନ୍ଧୁ, ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ଆଧୁନିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ବିଜ୍ଞାନର ବିଭିନ୍ନ ଶାଖା ମଧ୍ୟରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ମାନବ ସମାଜକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଅତୀତରେ ଯେଉଁସବୁ ରୋଗ ପାଇଁ ମଣିଷ ଅକାଳରେ ମୃତ୍ୟୁବରଣ କରୁଥିଲା, ଆଜି ବିଜ୍ଞାନ ବଳରେ ସେଗୁଡ଼ିକର ସହଜ ଚିକିତ୍ସା ସମ୍ଭବ ହୋଇପାରିଛି। ଏହି ବିପ୍ଳବାତ୍ମକ ଅଗ୍ରଗତିର ମୂଳଦୁଆ ପଡ଼ିଥିଲା ବିଶ୍ୱର ପ୍ରଥମ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକ୍ସ ପେନ୍ସିଲିନ୍ର ଉଦ୍ଭାବନ ଦ୍ୱାରା। ହଁ ଶ୍ରୋତାବନ୍ଧୁ, ପେନ୍ସିଲିନ୍ ଆଧୁନିକ ଚିକିତ୍ସା ବିଜ୍ଞାନକୁ ଏକ ନୂଆ ଦିଗ ଦେଇଥିଲା। ପେନ୍ସିଲିନ୍ର ସଫଳତା ପରେ ହିଁ ବୈଜ୍ଞାନିକମାନେ ଆମୋକ୍ସିଲିନ୍, ଆଜିଥ୍ରୋମାଇସିନ୍ ଭଳି ଶତାଧିକ ନୂଆ ପ୍ରତିଜୀବକ ଔଷଧ ତିଆରି କରିବାକୁ ପ୍ରେରଣା ପାଇଲେ। ବର୍ତ୍ତମାନ ସମୟରେ ଚିକିତ୍ସା ବିଜ୍ଞାନ କେବଳ ଔଷଧ ପ୍ରସ୍ତୁତିରେ ସୀମିତ ନାହିଁ, ବରଂ ଏହା ଅତି ଉଚ୍ଚକୋଟୀର ପ୍ରଯୁକ୍ତି ବିଦ୍ୟାକୁ ଆପଣେଇଛି। ତେବେ ଚିକିତ୍ସା ବିଜ୍ଞାନର କ୍ରମାଗତ ପ୍ରଗତି ମାଧ୍ୟମରେ ମଣିଷ ନିଜର ଆୟୁଧ ବୃଦ୍ଧି କରିପାରିଛି ଓ ମୃତ୍ୟୁ ହାର ସଂଖ୍ୟା ମଧ୍ୟ ଖୁବ୍ ହ୍ରାସ ପାଇଛି। ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ବିଜ୍ଞାନର ଅଗ୍ରଗତି ଯୋଗୁଁ ଚିକିତ୍ସା ବିଜ୍ଞାନରେ ଯେତେଗୁଡ଼ିଏ ନୂତନ ଆବିଷ୍କାର ହୋଇଛି, ସେ ମଧ୍ୟରୁ ଚିକିତ୍ସା ବିଜ୍ଞାନ ଇତିହାସରେ ଆଣ୍ଟିବାୟୋଟିକ୍ସ ପେନ୍ସିଲିନ୍ର ଆବିଷ୍କାର ସବୁଠାରୁ ବଡ଼

ଆହୁରି ଆଗକୁ ବଢ଼ିଲା ଏବଂ ଆଜି ଆମ ପାଖରେ ଶତାଧିକ ପ୍ରକାରର ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ସ ଉପଲବ୍ଧ ଅଛି। ତେବେ ଶ୍ରୋତାବନ୍ଧୁ, ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ଆଜି ଆମେ ଆସନ୍ତୁ ମାନବ ସମାଜ ଉପରେ ଏହି ପେନସିଲିନ୍ର ପ୍ରଭାବ ବା ଉପକାରିତା ସମ୍ପର୍କରେ ଆଜି ଆମେ ଆସନ୍ତୁ ଜାଣିବା ପାଇଁ ଆଲୋଚନା କରିବା। ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମର ଅତିଥି ଯେକି ରାଉରକେଲା ଗଭର୍ଣ୍ଣମେଣ୍ଟ ଅଟୋନମସ୍ କଲେଜର କେମିଷ୍ଟ୍ରି ପ୍ରଫେସର ଡକ୍ଟର ପ୍ରତାପ କୁମାର ସ୍ୱାଇଁଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ। ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୋର ନମସ୍କାର।
0: ଆଜ୍ଞା। ତେବେ ସାର୍, ଯେପରି ଆପଣ ଜାଣନ୍ତି ଯେ ଆମର ପ୍ରତ୍ୟେକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ଆମେ ବିଜ୍ଞାନର ନୂଆ ନୂଆ ବିଷୟବସ୍ତୁ ଉପରେ ଆମେ ଆଲୋଚନା କରିଥାଉ, ଏବଂ ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ମଧ୍ୟ ଏକ ସୁନ୍ଦର ବିଷୟବସ୍ତୁ ଉପରେ ଆମର ଆଲୋଚନା ରହିଛି, ଯେପରିକି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଆବିଷ୍କାର ହେଉଛି ଆଣ୍ଟିବାୟୋଟିକ୍ସ ପେନିସିଲିନ୍ ଏବଂ ଏହାର ଉପକାରିତା ସମ୍ପର୍କରେ। ତେବେ ସାର୍, ଆପଣ ଯେହେତୁ ରାଉରକେଲା ଗଭର୍ଣ୍ଣମେଣ୍ଟ କଲେଜରେ କେମିଷ୍ଟ୍ରି ଡିପାର୍ଟମେଣ୍ଟରେ ଆପଣ କାର୍ଯ୍ୟ କରୁଛନ୍ତି ଏବଂ ଏ ଦିଗରେ ବିଭିନ୍ନ କ୍ଷେତ୍ରରେ ଆପଣ ରିସର୍ଚ୍ଚ କରିଛନ୍ତି, ତେଣୁ ଆଶା କରୁଛୁ ଏ ସମ୍ପର୍କରେ ଆପଣ ଆମ ଶ୍ରୋତାମାନଙ୍କୁ ଖୁବ୍ ସୁନ୍ଦର ଭାବରେ ଅବଗତ କରାଇବେ ବୋଲି ଆମର ଆଶା ରହିଛି। ତେବେ ସାର୍, ଆପଣ ପ୍ରଥମେ କୁହନ୍ତୁ ଯେ ପେନିସିଲିନ୍ ପ୍ରକୃତରେ କ'ଣ?
1: ପେନିସିଲିନ୍ ହେଉଛି ଏକ ଆଣ୍ଟିବାୟୋଟିକ୍, ଏହା ଏକ ଜୈବ ରାସାୟନିକ ପଦାର୍ଥ। ତେଣୁ ପେନିସିଲିନ୍ର ରାସାୟନିକ ଫର୍ମୁଲା ହେଲା C9H11O4SN2R, ଏବଂ ଆର୍ର ପରିବର୍ତ୍ତନକୁ ନେଇକରି ଆମର ପେନିସିଲିନ୍ର ନାମକରଣ କରାଯାଇଥାଏ। ତେଣୁ ପେନିସିଲିନ୍ ହେଉଛି ବିଶ୍ୱର ପ୍ରଥମ ସଫଳ ଭାବେ ପ୍ରସ୍ତୁତ ଆଣ୍ଟିବାୟୋଟିକ୍। ଏହାକୁ ଶରୀରର ବୀଜାଣୁ ବା ବ୍ୟାକ୍ଟେରିଆ ଜନିତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟବହାର କରାଯାଇଥାଏ, ଯାହାକି ବୀଜାଣୁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବିନାଶ କରିବା ସହିତ ସେମାନଙ୍କର ବଂଶବୃଦ୍ଧିକୁ ମଧ୍ୟ ରୋକିଥାଏ।
0: ଆଜ୍ଞା। ତେବେ ସାର୍, ଆପଣ କୁହନ୍ତୁ ଯେ ଏହି ପେନିସିଲିନ୍ କିଏ ଏବଂ କେବେ ଆବିଷ୍କାର କରିଥିଲେ?
1: ପେନିସିଲିନ୍କୁ ସ୍କଟଲ୍ୟାଣ୍ଡର ଜୀବବିଜ୍ଞାନୀ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଂ 1928 ଆବିଷ୍କାର କରିଥିଲେ। ଏହି ପେନିସିଲିନ୍ ଆବିଷ୍କାରର ଗୋଟିଏ ସଂକ୍ଷିପ୍ତ ଇତିହାସ ଅଛି, ସେ ସମ୍ପର୍କରେ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଜଣାଇବାକୁ ଚାହୁଁଛି। ଫ୍ଲେମିଂ ତାଙ୍କ ଲାବୋରେଟୋରୀରେ ଷ୍ଟାଫାଇଲୋକୋକସ୍ ବୀଜାଣୁ ବା ବ୍ୟାକ୍ଟେରିଆକୁ ନେଇ ଗବେଷଣା କରୁଥିଲେ। ସେ ଛୁଟିରେ ଯିବା ପୂର୍ବରୁ କିଛି ବ୍ୟାକ୍ଟେରିଆ କଲଚର୍ ପ୍ଲେଟ୍କୁ ଟେବୁଲ୍ ଉପରେ ଖୋଲା ଛାଡ଼ି ଦେଇଥିଲେ। ଫେରିବା ପରେ ସେ ଦେଖିଲେ ଯେ ସେହି ପ୍ଲେଟ୍ଗୁଡ଼ିକରେ ଏକ ନୀଳ ସବୁଜ ରଙ୍ଗର ଫିମ୍ପି ବା ମୋଲ୍ଡ ସୃଷ୍ଟି ହୋଇଛି, ଏବଂ ଯେଉଁ ପ୍ଲେଟ୍ଗୁଡ଼ିକ ବନ୍ଦ ଥିଲା ସେଥିରେ କିଛି ସୃଷ୍ଟି ହୋଇନାହିଁ। ତେଣୁ ଯେଉଁ ପ୍ଲେଟ୍ଗୁଡ଼ିକରେ ଏହି ନୀଳ ସବୁଜ ରଙ୍ଗର ଫିମ୍ପି ବା ମୋଲ୍ଡ ସୃଷ୍ଟି ହୋଇଛି, ସେହି ଫିମ୍ପିର ଚାରିପାଖରେ ଥିବା ସମସ୍ତ ଷ୍ଟାଫାଇଲୋକୋକସ୍ ବ୍ୟାକ୍ଟେରିଆ ମରିଯାଇଛନ୍ତି। ତେଣୁ ସେ ଜାଣିବାକୁ ପାଇଲେ ଯେ ଏହି ଫିମ୍ପିର କିଛି ପ୍ରପର୍ଟି ବା ଗୁଣ ରହିଛି ଯାହାକି ବ୍ୟାକ୍ଟେରିଆକୁ ନଷ୍ଟ କରିଦେଉଛି, ଏବଂ ତା ଉପରେ ସେ ଗବେଷଣା କଲେ। ଏବଂ ଯେହେତୁ ଏ ଫିମ୍ପିର ନାମ ଥିଲା ପେନିସିଲିନିୟମ୍ ନାଟାଟମ୍, ତେଣୁ ଏହି ଫିମ୍ପିରୁ ପ୍ରସ୍ତୁତ ହୋଇଥିବା ଏହି ପଦାର୍ଥ ବା ଏହି ଆଣ୍ଟିବାୟୋଟିକ୍ର ନାମ ସେ ପେନିସିଲିନ୍ ରଖିଥିଲେ। ତେଣୁ ସେ March 7, 1929 ସେ ଏହାର ନାମକରଣ କରିଥିଲେ। ଏହା ଏତେ ସହଜ ନଥିଲା। ପେନିସିଲିନ୍ ଯେତେବେଳେ ଆମର ଆବିଷ୍କାର ହେଲା, ତାକୁ କେମିତି ଆମର ଶୋଧନ କରାଯାଇପାରିବ, କେମିତି ପ୍ରସ୍ତୁତ କରାଯାଇପାରିବ, କେମିତି ଆମର ରୋଗ ନିଦାନ ପାଇଁ ଆପ୍ଲିକେସନ୍ କରାଯିବ, ପ୍ରୟୋଗ କରାଯିବ, ତା ଉପରେ ଗବେଷଣା ଚାଲିଲା। ଏବଂ ପ୍ରଥମେ ସେମାନେ 8 ନେଇ ତା ଉପରେ ପରୀକ୍ଷା କରିଥିଲେ। ସେ 8 4 ଦେହରେ ରୋଗିଣା ମୂଷା, 4 ଦେହରେ ପେନିସିଲିନ୍ ଦିଆଯାଇଥିଲା, ଆଉ 4 ସେମିତି ଛାଡ଼ି ଦିଆଯାଇଥିଲା। ତେଣୁ କିଛି ସପ୍ତାହ ମଧ୍ୟରେ ଦେଖାଗଲା ସେ 4 ରୋଗିଣା ମୂଷା ଯାହା ଦେହରେ ପେନିସିଲିନ୍ ଦିଆଯାଇନାହିଁ ସେମାନେ ମୃତ୍ୟୁବରଣ କରିଛନ୍ତି, ଏବଂ ଯେଉଁମାନଙ୍କ ଦେହରେ ଆମର ସଂକ୍ରମଣ ବ୍ୟାକ୍ଟେରିଆଲ ଇନଫେକ୍ସନ୍ ଥିଲା ସେମାନଙ୍କୁ ପେନିସିଲିନ୍ ଦିଆଯାଇଥିଲା, ସେମାନେ ଆରୋଗ୍ୟ ଲାଭ କରିଛନ୍ତି। ତାପରେ ଯେ ଆମର ମାନବ ଦେହରେ ଏହାର ପ୍ରୟୋଗ କରାଯାଇଥିଲା, 1945 ଆଲେକ୍ଜାଣ୍ଡର ଫ୍ଲେମିଂ, HW Florey ଓ ବୋରିସ୍ ଚେନ୍ ସେମାନଙ୍କର ଏହି ପେନିସିଲିନ୍ ପ୍ରସ୍ତୁତିରେ ଅବଦାନ ପାଇଁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ।
0: ଆଜ୍ଞା। ଏଇଟା ଯେମିତି କହିଲେ ଆଲେକ୍ଜାଣ୍ଡର ଫ୍ଲେମିଂ ଏହି ପେନିସିଲିନ୍ର ଆବିଷ୍କାର କରିଥିଲେ, ଏବଂ ଏହା ଚିକିତ୍ସା କ୍ଷେତ୍ରରେ ଗୋଟେ ସୁନ୍ଦର ଆବିଷ୍କାର ବୋଲି ଆମେ ନିଶ୍ଚୟ ଭାବରେ କହିବା। ତେବେ ସାର୍, ଆପଣ କୁହନ୍ତୁ ଯେ ପେନିସିଲିନ୍ କେଉଁ ପ୍ରକାରର ଔଷଧର ଶ୍ରେଣୀଭୁକ୍ତ ଏବଂ ଏହାର ପ୍ରକାରଭେଦ ସବୁ କ'ଣ ରହିଛି?
1: ପ୍ରକୃତ ପକ୍ଷେ ପେନିସିଲିନ୍ କେଉଁ ପ୍ରକାର ଔଷଧର ଶ୍ରେଣୀଭୁକ୍ତ କହିବା ପୂର୍ବରୁ ମୁଁ ଗୋଟେ କଥା କହିବି

0: ନେବା ଜରୁରୀ। ଯଦି ଆମେ ବିନା ଡାକ୍ତରଙ୍କ ପରାମର୍ଶରେ ଏହି ପେନସିଲିନ୍ ଭଳି ଆଣ୍ଟିବାୟୋଟିକ୍ ଆମେ ବ୍ୟବହାର କରୁଛେ, ଆମେ ଜାଣିଛେ ପେନସିଲିନ୍ର ସବୁ ସାଇଡ୍ ଇଫେକ୍ଟ ଅଛି। ଯଦି କିଛି ସିରିୟସ୍ ସାଇଡ୍ ଇଫେକ୍ଟ, ଯଥା ଆମର ବ୍ଲଡ୍ ପ୍ରେସର ହଠାତ୍ କମିଗଲା କି ନିଶ୍ୱାସ ପ୍ରଶ୍ୱାସରେ ଆମର କଷ୍ଟ ଅନୁଭବ କଲେ, ସେ କ୍ଷେତ୍ରରେ ରୋଗୀକୁ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। ତେଣୁ ବିନା ପରାମର୍ଶରେ ଆମର ମେଡିସିନ୍ ଷ୍ଟୋର୍ରୁ ଯାଇ ଆମେ ପେନସିଲିନ୍ ଭଳି ମେଡିସିନ୍ ବ୍ୟବହାର କରିବା ଉଚିତ ନୁହଁ। ତା ସହିତ ଯଦି ମଧ୍ୟ କିଛି ଆଲର୍ଜି ସୃଷ୍ଟି ହେଲା, ସେ ଆଲର୍ଜି ମଧ୍ୟ ବେଳେବେଳେ ଭଲ ହୋଇନଥାଏ। ତେଣୁ ଏଇଟା ମଧ୍ୟ ଗୋଟେ ଡର ରହୁଛି ଯେ ଆମେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପେନସିଲିନ୍ ଜାତୀୟ ଆମର ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଅନୁଚିତ।
1: ଆଜ୍ଞା, ପ୍ରକୃତରେ ଠିକ କଥା କହିଲେ, ନିହାତି ଭାବରେ ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କୌଣସି ମେଡିସିନ୍ ଗ୍ରହଣ କରିବା ଉଚିତ। ତେବେ ସାର୍, ଏଇ ଯେଉଁ କହିଲେ ପେନିସିଲିନ୍, ଯେଉଁମାନେ ଏଇ କୋର୍ସ ନେଉଛନ୍ତି, ଅନେକ ଲୋକ ମଧ୍ୟ ଟିକେ ରିଲାକ୍ସ ହେଇଗଲେ ସେ କୌଣସି ମେଡିସିନ୍ ଅଧାରୁ ବନ୍ଦ କରିଦେଇଥାନ୍ତି। ତ ଯଦି କୌଣସି ରୋଗୀ ପେନିସିଲିନ୍ର କୋର୍ସ ଅଧାରୁ ବନ୍ଦ କରିଦିଅନ୍ତି, ସେ କ୍ଷେତ୍ରରେ କ'ଣ ସବୁ ହୋଇଥାଏ ସେ ଉପରେ ଟିକେ କହିଲେ ଭଲ ହେବ।
0: ତେଣୁ ଯେତେବେଳେ ଆମର ରୋଗୀ ପୁରା କୋର୍ସରୁ ଅଧା ଖାଇବା ବନ୍ଦ କରିଥାଏ, କିଛି ମାତ୍ରାରେ ଖାଇ ବନ୍ଦ କରିଥାଏ, ଟିକେ ଉପଶମ ହେଲେ, ସେ କ୍ଷେତ୍ରରେ କ'ଣ ହୋଇଥାଏ ନା ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଭାବରେ ମରିନଥାନ୍ତି, ସେ ସୁପ୍ତ ହୋଇ ରହିଥାନ୍ତି। ତ ପରେ ପରେ ସେମାନେ ପେନସିଲିନ୍କୁ ରେଜିଷ୍ଟାନ୍ସ କରନ୍ତି, ଯାହାକୁ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ କୁହାଯାଏ, ଫଳରେ ସେମାନେ ଶକ୍ତିଶାଳୀ ହୋଇ ସେ ରୋଗକୁ ବଢ଼ାଇ ଦେଇଥାନ୍ତି, ଯାହାଫଳରେ ରୋଗୀ ଅସୁବିଧାରେ ପଡ଼ିଥାଏ। ଅଧାରୁ ବନ୍ଦ କଲେ ଆମର ରୋଗୀର ଆମର ବିଭିନ୍ନ ପ୍ରକାର ସେ ରୋଗ ବଢ଼ିଯାଇଥାଏ। ବଢ଼ିଗଲା ଫଳରେ କ'ଣ ହୋଇଥାଏ, ମାନେ ସେଇ ପେନସିଲିନ୍ ଯେଉଁ ମାତ୍ରା ଦିଆଯାଇଥିଲା ସେ ପେନସିଲିନ୍ ଆଉ କାମ କରିନଥାଏ, ଯାହାଫଳରେ ରୋଗୀକୁ ଆହୁରି ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ଏବଂ ରୋଗ ନିଦାନରେ ମାନେ ମଧ୍ୟ ଡେରି ହୋଇଥାଏ, ଏବଂ ତା ସହିତ ଆହୁରି ଆଣ୍ଟିବାୟୋଟିକ୍ର ମାତ୍ରା ବଢ଼ାଇ ଦେଇଥାଏ, ଫଳରେ ଆମର ହାୟର ଆଣ୍ଟିବାୟୋଟିକ୍ ନେଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ, ଫଳରେ ରୋଗୀ ଦୁର୍ବଳ ହେବା ସହିତ ମାନେ ତାକୁ ବହୁତ କିଛି ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ ଏବଂ ଏହି ଆରୋଗ୍ୟ କରିବା ପାଇଁ ଆମର ସମୟ ଲାଗିଥାଏ, ସମୟ ସାପେକ୍ଷ ହୋଇଥାଏ।
1: ଠିକ କଥା ସାର୍ କହିଲେ, ବହୁତ ଭଲ କଥା କହିଲେ ପ୍ରକୃତରେ। ତେଣୁ ନିହାତି ଭାବରେ ଅଧାର କୌଣସି ମାନେ ଡୋଜ୍କୁ ବନ୍ଦ କରିବା କଥା ନୁହେଁ, କୌଣସି ମେଡିସିନ୍ ପେନସିଲିନ୍ ହେଉ କିମ୍ବା ଅନ୍ୟ କୌଣସି ମେଡିସିନ୍ ଅଧାରୁ ବନ୍ଦ କରିବା କଥା ନୁହେଁ। ତେବେ ସାର୍, ଆଜି ତ ଆମେ ଆପଣଙ୍କଠୁ ପେନସିଲିନ୍ର ଉପକାରିତା ଉପରେ ଜାଣିଲୁ, ଚିକିତ୍ସା କ୍ଷେତ୍ରରେ ଏହାର କିପରି ବିନିଯୋଗ ହେଉଛି ସେ ଉପରେ ଆମେ ଜାଣିଲୁ। ତେବେ ମୋଟାମୋଟି ଭାବରେ ଆପଣ କୁହନ୍ତୁ ଯେ ଏହି ପେନସିଲିନ୍ର ଲାଭ କ'ଣ ରହିଛି ଏବଂ କ୍ଷତି କ'ଣ ରହିଛି, ବା ତାର ଆଡ଼ଭାଣ୍ଟେଜେସ୍ ଡିସଆଡ଼ଭାଣ୍ଟେଜେସ୍ ଉପରେ ଟିକେ କହିଲେ ଭଲ ହେବ।
0: ପ୍ରକୃତ ପକ୍ଷରେ ଆମେ ଦେଖିବାକୁ ଗଲେ ପେନସିଲିନ୍ର ଆବିଷ୍କାର ପୂର୍ବରୁ ଆମର ପ୍ରଥମ ବିଶ୍ୱଯୁଦ୍ଧ ହୋଇଥିଲା, ସେତେବେଳେ ବହୁତ ଲୋକ ଆମର ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ। ଯେତେବେଳେ ପେନସିଲିନ୍ର ଆବିଷ୍କାର ଆମର 1928 ମସିହାରେ ହେଲା, ତାପରେ ପରେ ଆମର ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା, ସେତେବେଳେ ଆମର ଯେଉଁ ଯୁଦ୍ଧରେ ଆମର କ୍ଷତବିକ୍ଷତ ହୋଇଥିବା ସୈନିକମାନଙ୍କ ଉପରେ ପ୍ରୟୋଗ କରାଯାଇଥିଲା ଏବଂ ସେମାନଙ୍କ ଦେହରେ ଯେ ହୋଇଥିବା ବୀଜାଣୁ ସଂକ୍ରମଣ ବା ବ୍ୟାକ୍ଟେରିଆଲ ଇନଫେକ୍ସନ୍କୁ ପ୍ରତିହତ କରାଯାଇପାରିଥିଲା, ଏବଂ ଏହି ପେନସିଲିନ୍ର ଜୀବାଣୁ ନାଶ କ୍ଷମତା ହେଉଛି ବହୁତ, ଏହା ବ୍ୟାକ୍ଟ୍ରିସିଡାଲ ସମ୍ପୂର୍ଣ୍ଣ ଭାବରେ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ। ତା ସହିତ ଜଟିଳ ରୋଗ ଯଥା ନିମୋନିଆ, ସିଫିଲ୍ସ, ଧନୁଷ୍ଟଙ୍କାର, ମେନିଞ୍ଜାଇଟିସ୍ ଏବଂ ଗଳା ସଂକ୍ରମଣ ଭଳି ମାରାତ୍ମକ ରୋଗଗୁଡ଼ିକକୁ ପେନସିଲିନ୍ ମଧ୍ୟ ସହଜରେ ଭଲ କରିଦେଇଥାଏ, ଏବଂ ଏହା ସହିତ ପେନସିଲିନ୍ ବହୁତ ଶସ୍ତା ଏବଂ ସହଜରେ ଉପଲବ୍ଧ, ଏବଂ ଏହା ମଧ୍ୟ ଆମର ଭାରତବର୍ଷରେ ଆମର ବହୁଳ ଭାବରେ ସରକାରୀ ମେଡିସିନ୍ ସଂସ୍ଥା ବା ଫାର୍ମାକୋଲୋଜି ଠାରୁ ଆରମ୍ଭ କରି ପ୍ରାଇଭେଟ୍ ସଂସ୍ଥା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏହା ସହିତ ବେଳେବେଳେ ଅସ୍ତ୍ରୋପଚାର ସମୟରେ କ'ଣ ହୁଏ ନା, ଅସ୍ତ୍ରୋପଚାର ପରେ ଆମର ଜଟିଳ ବୀଜାଣୁ ଜନିତ ସଂକ୍ରମଣ ହୋଇଥାଏ, ତେଣୁ ତାହାକୁ ପ୍ରତିହତ କରିବା ପାଇଁ ମଧ୍ୟ ଡାକ୍ତର ଏହି ପେନସିଲିନ୍କୁ ବ୍ୟବହାର କରିଥାନ୍ତି।
1: ଆଜ୍ଞା, ତେଣୁ କହିବାକୁ ଗଲେ ଏହାର ବିଭିନ୍ନ ପ୍ରକାରର ଉପକାରିତା ସମ୍ପର୍କରେ ତ ଆପଣ କହିଲେ, ତେବେ ଏହାର ଅପକାରିତା କ'ଣ ସବୁ ରହିଛି ସେ ଉପରେ ଟିକେ କହିଲେ ଭଲ ହେବ।
0: ତେଣୁ ପ୍ରଥମ ଅପକାରିତା ପେନସିଲିନ୍ର ହେଲା ପାର୍ଶ୍ୱ ପ୍ରତିକ୍ରିୟା, ଆଲର୍ଜି, ଆଲର୍ଜି ଏବଂ ସାଇଡ୍ ଇଫେକ୍ଟ। ତେଣୁ ଆଲର୍ଜି, କେତେକ ଲୋକଙ୍କ ଦେହରେ ପେନସିଲିନ୍ ଯାଇନଥାଏ, ତେଣୁ ସେ କ୍ଷେତ୍ରରେ ଆମେ ଦେଖିଚାହିଁ ଆମର ପେନସିଲିନ୍ ନେବା, ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେନସିଲିନ୍ ନେବା ଏବଂ ରୋଗକୁ ପ୍ରଥମେ ନିରୂପଣ କରିବା ଟେଷ୍ଟ ମାଧ୍ୟମରେ, ତାପରେ ଆମେ ପେନସିଲିନ୍ ନେବା। ଦ୍ୱିତୀୟ ହେଲା ଆନାଫାଇଲାକ୍ସିସ୍। ଏ ଆନାଫାଇଲାକ୍ସିସ୍ ହେଲା ଏକ ଭୟ, ଯାହାଫଳରେ କ'ଣ ହୁଏ ନା, ପେନସିଲିନ୍ ନେଲାବେଳେ ବେଳେବେଳେ ହଠାତ୍ ରୋଗୀର ରକ୍ତଚାପ କମିଯାଏ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରେ, ତେଣୁ ଏହି କ୍ଷେତ୍ରରେ ଡାକ୍ତରମାନଙ୍କ ପରାମର୍ଶ ନେବା ନିହାତି ଦରକାର। ଏ ଡାକ୍ତରମାନେ କ'ଣ କରନ୍ତି, ଅଳ୍ପ ମାତ୍ରାରେ ଦେଇ ପ୍ରଥମେ ଟେଷ୍ଟ କରନ୍ତି ରୋଗୀ କେମିତି ଅନୁଭବ କରୁଛି, ଯଦି ଏହା ସୃଷ୍ଟି ହୁଏ ଏହାକୁ ମଧ୍ୟ ପ୍ରତିହତ କରାଯାଇପାରିବ। ବିଭିନ୍ନ ପ୍ରକାର ଆମର ତା'ର ଅଲ୍ଟରନେଟିଭ୍ ମେଡିସିନ୍ ରହିଛି, ଅଲ୍ଟରନେଟିଭ୍ ପେନସିଲିନ୍, ତାକୁ ମଧ୍ୟ ଦିଆଯାଇପାରେ। ଆଉ ଗୋଟିଏ ହେଲା ଆମର ଯେଉଁ ସାଇଡ୍ ଇଫେକ୍ଟ, ବାନ୍ତି ହେବା, ପେଟ ଗୋଳମାଳ ହେବା, ମୁଣ୍ଡ ବୁଲାଇବା, ଡାଇରିଆ ଭଳି ସମସ୍ୟା ଦେଖାଦେଇଥାଏ। ଇଏ ସାଇଡ୍ ଇଫେକ୍ଟ ମଧ୍ୟ ମୁଁ କହିଛି, ଯଦିଓ ଏହା ସାଇଡ୍ ଇଫେକ୍ଟ ବା ଅସୁବିଧା ପେନସିଲିନ୍ର, ଏହା ମଧ୍ୟ 1-5% ଲୋକଙ୍କ ଭିତରେ ଦେଖାଦେଇଥାଏ, ତେଣୁ ଏଥିରେ କିଛି ମଧ୍ୟ ସମସ୍ୟା ନାହିଁ, ଡାକ୍ତରମାନଙ୍କର ଉଚିତ ପରାମର୍ଶ ନେଇ ଆମେ ଏହାକୁ ବ୍ୟବହାର କରିପାରିବା। ତାପରେ ଆଉ ଗୋଟେ ହେଲା ଭାଇରାଲ ଇନଫେକ୍ସନ୍। ଭାଇରାଲ ଇନଫେକ୍ସନ୍ କ୍ଷେତ୍ରରେ ବିଲକୁଲ ପେନସିଲିନ୍ ବ୍ୟବହାର କରିବା କଥା ନୁହେଁ, ଏହା କୌଣସି ମାତ୍ରାରେ ଲାଭଦାୟକ ହୋଇପାରେ ନାହିଁ। ଆଉ ଗୋଟେ ହେଲା ଆମର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ। ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ୍ ଖାଇବା, ସେଥିରୁ ଯଦି କମ୍ ଖାଉଛେ ତାହେଲେ ଏହା ଆମର

0: ପ୍ରତି ଅସୁବିଧା ଆମକୁ ଅସୁବିଧାରେ ପକାଇଥାଏ, ତେଣୁ ଆମର ବ୍ୟାକ୍ଟେରିଆ ଗୁଡ଼ିକ ମରିନଥାନ୍ତି, ତା'ର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଦେଖାନ୍ତି, କିମ୍ବା ଆମେ ଯଦି ହେଭି ଡୋଜ୍ ଖାଇଦେଇଥାଏ ସେ କ୍ଷେତ୍ରରେ ମଧ୍ୟ ସେମାନେ ଉପଯୋଜନ କରିଦେଇଥାନ୍ତି ମେଡିସିନ୍ ସହିତ ଆମର ମାଇକ୍ରୋ ଅର୍ଗାନିଜିମ୍ ବା ବ୍ୟାକ୍ଟେରିଆ ଗୁଡ଼ାକ, ତେଣୁ ସେ କ୍ଷେତ୍ରରେ ମଧ୍ୟ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ଦେଖାଦେଇଥାଏ, ତେଣୁ ସେ କ୍ଷେତ୍ରରେ ମଧ୍ୟ ରୋଗୀକୁ ଅସୁବିଧା ହୋଇଥାଏ।
1: ବହୁତ ଭଲ ଭାବରେ ସାର୍ ଆପଣ ବୁଝାଇଛନ୍ତି। ମୁଁ ଭାବୁଛି ମାନେ ଆଜିର ଆମ ଯେଉଁ ବିଷୟବସ୍ତୁ ଥିଲା ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଆବିଷ୍କାର ହେଉଛି ଆଣ୍ଟିବାୟୋଟିକ୍ସ ପେନିସିଲିନ୍ ଏବଂ ଏହାର ଉପାଦେୟତା ସମ୍ପର୍କରେ, ତେବେ ଆପଣ ଏ ଦିଗରେ ସାର୍ ବହୁତ ସୁନ୍ଦର ଭାବରେ ବୁଝାଇଛନ୍ତି। ଆଶା କରୁଛି ଆମ ଶ୍ରୋତା ଭାଇ ଭଉଣୀମାନେ ଯେଉଁମାନେ ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ନିହାତି ଭାବରେ ଅନେକ କିଛି ଶିକ୍ଷା କରିପାରିଥିବେ ଏବଂ ସଚେତନ ମଧ୍ୟ ହୋଇପାରିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍ ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ପ୍ରକୃତ ପକ୍ଷରେ ଆମର ପେନ୍ସିଲିନ୍ ଆମର ଏକ ଯୁଗାନ୍ତକାରୀ ଅମୂଲ୍ୟ ରତ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଆମେ ପ୍ରଥମେ ଡାକ୍ତରଖାନା ଯିବା ଦରକାର ଏବଂ ରୋଗ ନିରୂପଣ କରିବା ଦରକାର, ଏବଂ ଡାକ୍ତରଙ୍କ ବିନା ପରାମର୍ଶକୁ ବ୍ୟବହାର କରିବା ଉଚିତ ନୁହେଁ। ତେଣୁ ମନ ଇଚ୍ଛା ପେନ୍ସିଲିନ୍ ବ୍ୟବହାର କଲେ ଆମର ରୋଗୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାଏ, ତେଣୁ ଆମେ ପ୍ରଥମେ ସଚେତନ ହେବା ଏବଂ ସଚେତନ କରାଇବା। ତେଣୁ ଏହି ଦୁଇଟାକୁ ଆମେ ମନେ ରଖିବା, ନିଜେ ସଚେତନ ହେବା ସହିତ ଲୋକମାନଙ୍କୁ ସଚେତନ କରାଇବା, ଏବଂ ବିନା ଡାକ୍ତରଙ୍କ ପରାମର୍ଶରେ ଏହାକୁ ବ୍ୟବହାର କରିବା ନାହିଁ। ତାହେଲେ ଯାଇ ଆମେ ପେନ୍ସିଲିନ୍ର ସଠିକ୍ ବ୍ୟବହାର କରିବା ସହିତ ଆମେ ମଧ୍ୟ ରୋଗରୁ ମୁକ୍ତି ପାଇବା, ରକ୍ଷା ପାଇପାରିବା।
1: ଆଜ୍ଞା ସାର୍, ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଯେମିତିକି ପେନିସିଲିନ୍ ହେଉଛି ଆଧୁନିକ ଚିକିତ୍ସା ବିଜ୍ଞାନ ଜଗତର ଏକ ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଥମ ଆଣ୍ଟିବାୟୋଟିକ୍ସ, ଯାହାକି ଆମର ବୈଜ୍ଞାନିକ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା, ଏବଂ ଏହି ଔଷଧ ମାନବ ଜାତି ପାଇଁ ଏକ ବଡ଼ ବରଦାନ ସଦୃଶ। ତେଣୁ ଆଜିର ଆମ କାର୍ଯ୍ୟକ୍ରମ, ମୁଁ ଭାବୁଛି ଆଜିର ଆମର ଏଇ ଯେଉଁ ବିଷୟବସ୍ତୁ ଥିଲା, ଯେଉଁ ଶ୍ରୋତା ଭାଇ ଭଉଣୀମାନେ ଶୁଣୁଥିବେ ନିହାତି ଭାବରେ ଅନେକ କିଛି ଏ ଉପରେ ସେମାନେ ଜ୍ଞାନ ଆହରଣ କରିପାରିଥିବେ, ଏବଂ ଏହି ଔଷଧ ସମ୍ପର୍କରେ ମଧ୍ୟ ସେମାନେ ଅନେକ କିଛି କଥା ଜାଣିପାରିଥିବେ, ଯାହାଦ୍ୱାରା କି ସେମାନେ ନିଜ କ୍ଷେତ୍ରରେ ମଧ୍ୟ ସଚେତନ ହୋଇପାରିବେ। ତେବେ ସାର୍, ସମୟ ଇସାରା କଲେଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଆଲୋଚନା, ଚିକିତ୍ସା ବିଜ୍ଞାନର ଏକ ବଡ଼ ଆବିଷ୍କାର ଆଣ୍ଟିବାୟୋଟିକ୍ସ ପେନିସିଲିନ୍ର ଉପାଦେୟତା। ଏ ସମ୍ପର୍କରେ ଆଲୋଚନା କଲେ ରାଉରକେଲା ସରକାରୀ ସ୍ୱୟଂ ସହାୟତା କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅନିତା ଧଳ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବା।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ବଂଶୀବାଦନ ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।